ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଇତର କାର୍ଯ୍ୟକ୍ରମ ବନ୍ଦନା।

ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ତର କାର୍ଯ୍ୟକ୍ରମ ବନ୍ଦନା ବନ୍ଦନା କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଦୁଲାମଣି କନ୍ଧରଙ୍କ ରଚନାରୁ, କଣ୍ଠଶିଳ୍ପୀ ପ୍ରଣତି ମିଶ୍ର।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଦୁଲାମଣି କନ୍ଧରଙ୍କ ରଚନାରୁ କଣ୍ଠଶିଳ୍ପୀ ପ୍ରଣତି ମିଶ୍ରା।

ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତିତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ରଞ୍ଜିତ କୁମାର ଦାସଙ୍କ ରଚନାରୁ, କଣ୍ଠଶିଳ୍ପୀ ସାହେବ ପୃଷ୍ଟି ଏବଂ ସାଧନା ଦାସ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଇ ସମୟଥି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯିବାର ସହିତ ଭୁବନେଶ୍ୱର ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ତରଫୁ ହେବାର୍କେ ଥିବାର ଗୋଟିଏ ସ୍ୱାସ୍ଥ୍ୟ ଶିବିରଥି ଯୋଗ ଦେବେ। ଇତର ଛଡ଼ା ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାନ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେବେ। ଆଇବାକାଲି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୋଟିଏ ସାଧାରଣ କାର୍ଯ୍ୟକ୍ରମଥି ଯୋଗ ଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦୁହେଁ ମିଶିକରି କେତେଟା ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନା କରିବାର ସହିତ ଗୋଟିଏ ଜନସମାବେଶଥି ସମ୍ବୋଧନ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀନ ଗୋଟିଏ ଖାସ୍ କାର୍ଯ୍ୟକ୍ରମଥି ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ପିଏମ୍ ଭିବିଆର୍ୱାଇ ଅଧୀନଥି ପାଖାପାଖି 2400 କୋଟି ଟଙ୍କାର ପ୍ରୋତ୍ସାହନ ଟଙ୍କା ଦେବେ। ସାରା ଦେଶ ଏପତକ୍ ଇ ଯୋଜନା ଅଧୀନଥି 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବା ଲାଗି ସାହାଯ୍ୟ ମିଳିପାରିଛି। ଯୋଜନା ଅଧୀନଥି ପହିଲା ଥର ଲାଗି କର୍ମଶକ୍ତିକେ ଯାଉଥିବା କର୍ମଚାରୀମାନଙ୍କୁ 15,000 ଟଙ୍କା ତକ୍ ପ୍ରୋତ୍ସାହନ ମିଳିବା। ଇନ ଜନେଇ ଦିଆଯାଇପାରେ ଯେ ଗଲା ବଛର ଅଗଷ୍ଟ 1 ତାରିଖ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାଥି ମୋଟ 49,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଭୁବନେଶ୍ୱର ନଥିବା ସିଆଇପିଇଟି ଆଉ ସିଟିଟିଏସ୍ ପରିଦର୍ଶନ କରିକିରି ଛାତ୍ରଛାତ୍ରୀମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବ ଆଉ ବିକାଶ ଉପରେ ଜୋର ଦେଇଛନ୍। ସେ ଅଧ୍ୟାପକ ଆଉ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିକିରି ଯୁବାନ ପିଢ଼ିଙ୍କୁ ଚାକିରି ଖୋଜବାରୁ ଚାକିରି ବନାଉଥିବା ଉଦ୍ୟୋଗୀ ହେବା ଲାଗି ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷାକେ ନଜରଥି ରଖିକିରି ରାଜ୍ୟପାଳ ଦୁହି ଅନୁଷ୍ଠାନ ବୈଦ୍ୟୁତିକ ଗାଡ଼ି ବ୍ୟବହାରକେ ତହକାବାର ଆଉ କ୍ୟାମ୍ପସ୍ନ ସୌର ପ୍ୟାନେଲ୍ ସ୍ଥାପନା କରିକିରି ଅକ୍ଷୟ ଶକ୍ତି

ଅପରାହ୍ନ 5ଟାରେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ, ଅପରାହ୍ନ 5ଟା ବାଜି 30 ମିନିଟ୍ରେ ନାରୀ ମହଲ କାର୍ଯ୍ୟକ୍ରମ, ସନ୍ଧ୍ୟା 6ଟା ବାଜି 10 ମିନିଟ୍ରେ ଶୁଣିପାରିବେ ଛାନ୍ଦ, ସନ୍ଧ୍ୟା 6ଟା ବାଜି 30 ମିନିଟ୍ରେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ରାତି 7ବାଜି 25 ମିନିଟ୍ରେ ଜିଲ୍ଲା ହାଲଚାଲ କ୍ରମରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ଖେତ ଖମାର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7ବାଜି 30 ମିନିଟ୍ରେ। ଆଜି ଏଥିରେ ବ୍ୟବସାୟିକ ଭିତ୍ତିରେ ଫଳ ଚାଷ ସମ୍ପର୍କରେ କମଳା ସିଂଙ୍କ ସହ ସାକ୍ଷାତକାର, ରାତି 8ଟାରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10ଟାରେ ଗୀତ ଓ ଗଜଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଗଜଲ, ଶିଳ୍ପୀ ରହିବେ ଜଗଜିତ ସିଂ, ତଲତ ଅଜିଜ, ହରିହରନ, ଗୁଲାମ ଅଲି ଏବଂ ସଲମା ଆଗା। ରାତି 10ବାଜି 30 ମିନିଟ୍ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଉସ୍ତାଦ ବିସ୍ମିଲ୍ଲା ଖା ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଶେହନାଇ ବାଦନ ରାଗ ବିହାଗ। ଶ୍ରୋତବନ୍ଧୀ ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଯୁବପିଢ଼ି ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ିତୋଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ସିଆଇପିଇଟି ଏବଂ ସିଟିଟିସି ପରିଦର୍ଶନ କରି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ 1998 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଏବଂ ନିଜ ପଦର ଅପବ୍ୟବହାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା ସମ୍ମିଳନୀ ଆୟୋଜିତ ହୋଇଯାଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ଟେବୁଲ୍ ଟପ୍ ଏକ୍ସରସାଇଜ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ଅଭ୍ୟାସ ଓ ସଚେତନତା ନେଇ ଆଲୋଚନା ହୋଇଥିଲା। ଯାଜପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ସମୟରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଳେଇ ନୋଡାଲ ହାଇସ୍କୁଲ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଫାଇଲେରିଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି। ଏଥିରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଆସନ୍ତାକାଲି ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରକ୍ତହୀନତା ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନର ସମାନତା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ରକ୍ତ ଶିକୁଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ସହ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧ

0: ଜିଲ୍ଲାରେ ସର୍ବାଧିକ ତାପମାତ୍ରା 42.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟାଶା ରାୟ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ପ୍ରତ୍ୟାଶା ଏହି ପ୍ରତିଯୋଗିତାର 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ପଦକ ଜିତିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା, ଆଲୋଚନା କରିଛନ୍ତି ଡାକ୍ତର ବାସୁଦେବ କର।
2: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହୁଥିଲେ ତାହା ହୃଦବ୍ୟାଧି ଓ ହାର୍ଟ ଆଟାକ୍କୁ ଡାକି ଆଣିଥାଏ। ତେଣୁ ପିଲା ବୁଢ଼ା ନିର୍ବିଶେଷରେ ସଭିଏଁ ଏବେ ରକ୍ତ କୋଲେଷ୍ଟ୍ରଲ ସ୍ତର କମେଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାକ୍ ଡାକ୍ତରମାନେ ତାହା ଏକ ଘୋର ଅନିଷ୍ଟକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରଲର ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିକ୍ରିୟା ପାଇଁ କୋଲେଷ୍ଟ୍ରଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତା'ର ସୁଲଭ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ସେଥିପାଇଁ ଆମ ରକ୍ତର ପ୍ରତି 100 ମିଲିମିଟରରେ ପ୍ରାୟ 200-230 ମିଲିଗ୍ରାମ ଯାଏଁ କୋଲେଷ୍ଟ୍ରଲ ତରଳ ସ୍ଫଟିକୀୟ ରୂପରେ ପ୍ରବାହିତ ହେଉଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଜୀବକୋଷ ଓ ତା ଭିତରେ ଥିବା ବିଭିନ୍ନ ଅଙ୍ଗିକାମାନଙ୍କର ଆବରଣୀ ଗଠନ କରିବା, ସେଗୁଡ଼ିକୁ ଆର୍ଦ୍ର ଓ ମସୃଣ କରି ରଖିବା। 2, ଏହା ତାପ ଓ ବିଦ୍ୟୁତ୍ କୁପରିବାୟୀ ହୋଇଥିବା ଯୋଗୁଁ ସ୍ନାୟୁ ଓ ପେଶୀର ନିୟନ୍ତ୍ରିତ କାର୍ଯ୍ୟକାରିତା ପାଇଁ ଏହାର ଅନିବାର୍ଯ୍ୟତା ଖୁବ୍ ବେଶୀ। 3, ଯକୃତରେ ପିତାମ୍ଳ ସୃଷ୍ଟି କରି ଆମ ଖାଦ୍ୟର ସ୍ନେହସାର ପରିପାଚନ ପାଇଁ ଏହାର ଆବଶ୍ୟକତା ବେଶ୍ ଅଧିକ। 4, ସବୁ ପ୍ରକାର ଷ୍ଟିରଏଡ୍ ହରମୋନ୍ ଯଥା କର୍ଟିସୋଲ, ଟେଷ୍ଟୋଷ୍ଟେରୋନ୍, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍ ଆଦି ତିଆରି କରିବାର ମୂଳପିଣ୍ଡ ହେଉଛି ଏହା। 5, ଭିଟାମିନ୍ ଡି ପ୍ରସ୍ତୁତି। ଏହାର ଭଲ ରୂପକୁ HDL କୋଲେଷ୍ଟ୍ରଲ ଓ ମନ୍ଦ ରୂପକୁ LDL କୋଲେଷ୍ଟ୍ରଲ କୁହାଯାଏ। ଏହାକୁ ଗଠନ କରୁଥିବା ରାସାୟନିକ ପିଣ୍ଡର ଭାଗ ମାପରେ କିଛିଟା ଭିନ୍ନତା ଥିବା ଯୋଗୁଁ ଏହାର ଗୁଣରେ ପରିବର୍ତ୍ତନ ଘଟିଥାଏ। ବିଭିନ୍ନ ତନ୍ତୁରୁ ଉତ୍ସର୍ଜିତ ତଥା ରକ୍ତରେ ପ୍ରବାହିତ ହେଉଥିବା କୋଲେଷ୍ଟ୍ରଲର ସିଂହଭାଗ ହେଲା LDL କୋଲେଷ୍ଟ୍ରଲ। ଏହାକୁ ଯକୃତ ମଧ୍ୟକୁ ବୋହି ନେଇଥାଏ HDL କୋଲେଷ୍ଟ୍ରଲ। ସେଠାରେ ତା'ର ଯଥାଯଥ ଶୋଧନ ଓ ପ୍ରକ୍ରିୟାକରଣ କରାଇଲା ପରେ ତାହା କିଛି ପରିମାଣ ପିତ୍ତ ମାଧ୍ୟମରେ ନିଷ୍କାସିତ ହୁଏ ଏବଂ ଅବଶିଷ୍ଟାଂଶ ପୁଣି ରକ୍ତସ୍ରୋତକୁ ଫେରିଆସେ। ମନ୍ଦ LDL କୋଲେଷ୍ଟ୍ରଲର ସମ୍ଭାବ୍ୟ ଅପକ୍ରିୟାକୁ ଏହିଭାବେ କିଛିଟା ନିୟନ୍ତ୍ରିତ କରୁଥିବାରୁ ହୁଏତ କୋଲେଷ୍ଟ୍ରଲର HDL ରୂପକୁ ଭଲ କୋଲେଷ୍ଟ୍ରଲ ବୋଲି ଆଖ୍ୟା ଦିଆଯାଇଛି। ସ୍ୱାସ୍ଥ୍ୟାନୁକୂଳ ଏପରି ଗୁଣ ପାଇଁ ହୁଏତ ପ୍ରକୃତି HDL କୋଲେଷ୍ଟ୍ରଲର କର୍ମକ୍ଷମ ଅବଧି ବା ହାଫ୍ ଲାଇଫ୍କୁ ସହଦର ଅନ୍ୟ ସ୍ନେହପିଣ୍ଡ ଯଥା LDL VLDLଙ୍କ ଠାରୁ ଅଧିକତର ପ୍ରଲମ୍ବିତ। ରକ୍ତରେ କୋଲେଷ୍ଟ୍ରଲର ପରିମାଣରେ ସାମଗ୍ରିକ ଆଧିକ୍ୟ ତଥା LDL ଓ HDLର ଅନୁପାତ ବୃଦ୍ଧି ସହ ମାତ୍ରାଧିକ ଟ୍ରାଇଗ୍ଲିସେରାଇଡ୍ ପରି ତ୍ରିବିଧ ବିଲକ୍ଷଣ ହିଁ ହୃଦରୋଗ, ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ମୁଖ୍ୟ ହେତୁ ବୋଲି ଧରାଗଲା। ପରବର୍ତ୍ତୀ କାଳରେ ବହୁ ପରୀକ୍ଷା ନିରୀକ୍ଷାରୁ ଏବେ ନିର୍ଦ୍ଦିଷ୍ଟ ଭାବରେ ଜଣାଗଲା ଯେ ଆଉ ଯାହା କାରଣ ଥାଉ ବା ନଥାଉ, ଯଦି ରକ୍ତରେ LDL କୋଲେଷ୍ଟ୍ରଲ ଓ ତା'ର ପୋଷିକା ମାତା ସାମଗ୍ରିକ ବା ଟୋଟାଲ କୋଲେଷ୍ଟ୍ରଲ ଅତ୍ୟଧିକ ପରିମାଣର ଥାଏ ଏବଂ ଭଲ ଅଂଶ ଭାବେ ଆଖ୍ୟାତ HDL କୋଲେଷ୍ଟ୍ରଲର ମାତ୍ରା 100 ମିଲିଲିଟର ରକ୍ତରେ 40 ମିଲିଗ୍ରାମରୁ କମ୍ ରହୁଥାଏ, ତାହା ନିଶ୍ଚିତ ରୂପେ ଭାବି ହୃତ୍ପାତର ବାର୍ତ୍ତାବହ ରୂପେ ବିବେଚିତ ହେବ। କୋଲେଷ୍ଟ୍ରଲର କଲ୍ୟାଣଧର୍ମୀ କ୍ରିୟାକୃତିର ବିକଳ୍ପ ବ୍ୟବସ୍ଥା ଆମ ଶରୀରରେ ଅନ୍ୟ କୌଣସି ଜୈବିକ ଉପାଦାନରେ ନାହିଁ, ତେଣୁ ଆମ ପାଇଁ ତା ସ୍ଥିତିର ଅପରିହାର୍ଯ୍ୟତା ନିଶ୍ଚୟ ଅଲଙ୍ଘନୀୟ। ତଥାପି ତା'ର ସ୍ୱକୀୟ ସ୍ନେହୀଳ ଓ ସହଜାତ ସିକ୍ଥ ବା ଅଠାଳିଆ ଗୁଣ ଯୋଗୁଁ ତା ବହୁଦା ଅପନିନ୍ଦିତ।
1: ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା, ଆଲୋଚନା କରିଥିଲେ ଡାକ୍ତର ବାସୁଦେବ କର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ।

0: କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହୋଇଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହୋଇଛି, ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଉରୁଗୁଏକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାୟ 2,400 crore ଅର୍ଥରାଶି ପ୍ରଦାନ କରିବେ। ଗତବର୍ଷ ଅଗଷ୍ଟ ମାସରୁ PMVBRY ଯୋଜନା ଅଧୀନରେ 63 lakh ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି, ସେଥିମଧ୍ୟରେ ପ୍ରାୟ 30% ମହିଳା ଥିବା ସେ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶରେ ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଏହି ଯୋଜନାର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 lakh ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 69,446 crore ବ୍ୟୟବରାଦ କରାଯାଇଛି। ଗତ 2 ମଧ୍ୟରେ 3-50 lakh ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92 lakh ନୂତନ କର୍ମଚାରୀ ସାମିଲ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ। ପରେ ରାଷ୍ଟ୍ରପତି ସେଠାରୁ ଓଡ଼ିଶା ଗସ୍ତରେ ଯିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ଲାଗି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ରାତିରେ ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦିନ ଥିଲା ଯେତେବେଳେ କି ଦେଶ ଦେଶ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା, ମାତ୍ର ବର୍ତ୍ତମାନ ଏହି କ୍ଷେତ୍ରରେ ବାଣିଜ୍ୟ ସହିତ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଓ ସ୍ଥିର ଭାଗିଦାରୀ ଲାଗି ପ୍ରତ୍ୟେକ ଦେଶ ଆଶାବ୍ୟକ୍ତ କରିଥାନ୍ତି। ଏଥିସହିତ ଦୀର୍ଘ ସମୟ ଧରି ବିଶ୍ୱାସ କରିପାରୁଥିବା ଏକ ଭାଗିଦାରୀ ରାଷ୍ଟ୍ରର ଅନ୍ୱେଷଣରେ ପ୍ରତ୍ୟେକ ଦେଶ ରହିଛନ୍ତି। ଆଗାମୀ ପିଢ଼ି ଲାଗି ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିଥାନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
2: ହର୍ ଦେଶ ରିଲାଏବଲ ସପ୍ଲାଇ ଚେନ୍ ଚାହତା ହେ, ହର୍ ଦେଶ ଷ୍ଟେବଲ ପାର୍ଟନରସିପ୍ ଚାହତା ହେ, ହର୍ ଦେଶ ଏସେ ସାଥିୟୋଁ କି ତଲାଶ ମେ ହେ ଜିନ୍ ପର ଲମ୍ବେ ସମୟ ତକ ଭରୋସା କିଆ ଯା ସକେ ଔର ଏସେ ସମୟ ମେ ଭାରତ ବିଶ୍ୱ ମେ ଏକ ଟ୍ରଷ୍ଟେଡ ପାର୍ଟନର କେ ରୂପ ମେ ଉଭର ରହା ହେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଯାତ୍ରାରେ ଏହା ହେଉଛି ଏକ ନିର୍ଦ୍ଧାରକ

0: ସମୟ ଯେତେବେଳେ ଆକାଂକ୍ଷାଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚିପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ପଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ, ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇ ପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତୃଷ୍ଣା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି
1: 12 साल के इस कालखंड में भारत का GDP दोगुना हुआ है, एयरपोर्ट की संख्या दोगुनी हुई है, यूनिवर्सिटीज की संख्या भी दोगुनी हो गई है, हाईवे कंस्ट्रक्शन की स्पीड 3 गुना बढ़ गई है और मेट्रो नेटवर्क 4 गुना बड़ा हो गया है।
0: आपण माने संवाद सुनुछंती आकाशवाणी रो। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତ ଅବସରରେ ଏକ ସଫଳ ତଥା ଫଳପ୍ରଦ ପ୍ୟାରିସ୍ ପରିଦର୍ଶନ ଶେଷ କରି ଗତକାଲି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଫ୍ରାନ୍ସ ବନ୍ଧୁତ୍ୱ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ପରେ ଏଭିଆନ୍ରେ G7 ସମ୍ମିଳନୀ ଏବଂ ପରେ ପ୍ୟାରିସ୍ରେ ଭିଭାଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେବା ସହିତ ବହୁ ସଂଖ୍ୟାରେ ଗୋଷ୍ଠୀଗତ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ମତ ବିନିମୟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ। ଏଥିଲାଗି ଶ୍ରୀ ମୋଦି ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍, ଫ୍ରାନ୍ସ ସରକାର ଏବଂ ସେଠାକାର ଦେଶବାସୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଶ୍ରୀ ମୋଦିଙ୍କର ଏହି ସଫଳ ଗସ୍ତ ମାଧ୍ୟମରେ ଭାରତ ଫ୍ରାନ୍ସ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ଅଧିକ ଗତି ମିଳିବା ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଆଗେଇ ନେବା ଦିଗରେ ଥିବା ପ୍ରତିବଦ୍ଧତା ଅଧିକ ସଶକ୍ତ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଗସ୍ତ ଲାଗି ରାଷ୍ଟ୍ରପତି ମ୍ୟାକ୍ରନ୍ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଏହି ଗସ୍ତକୁ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ବନ୍ଧୁତ୍ୱ ଅଧିକ ସଶକ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଫେବୃଆରୀ ମାସରେ ଶ୍ରୀ ମୋଦିଙ୍କୁ ସେ ସାକ୍ଷାତ କରିବେ ବୋଲି ଶ୍ରୀ ମ୍ୟାକ୍ରନ୍ ଆଶାବ୍ୟକ୍ତ କରିଛନ୍ତି।
2: Priez Mitri Narenda, Mouji Baoud Kouchi, oui, Abka Nice, Evian, or Paris. Mani Issei Sadve, Daure Kelie, Twagat Karke, France or Barak, Kidosti Amarai.
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିବେ। ଆସନ୍ତାକାଲି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ମୋଦି ଏହି ଅର୍ଥରାଶି ପ୍ରଦାନ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ 9,44,00,000 ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ମାଧ୍ୟମରେ ପ୍ରଦାନ କରାଯିବ। ସେଥିମଧ୍ୟରୁ 2,18,00,000 ଅଧିକ ମହିଳା ଚାଷୀ ଅନ୍ତର୍ଭୁକ୍ତ। 2019 ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଦାନ କରାଯିବାକୁ ଥିବା ଅର୍ଥରାଶିକୁ ମିଶାଇ ଆବଣ୍ଟିତ ଅର୍ଥରାଶିର ପରିମାଣ 4,46,000 କୋଟିରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଗସ୍ତ ଅବସରରେ ପଶ୍ଚିମବଙ୍ଗରେ କେତେକ ପ୍ରମୁଖ କୃଷି ପଦକ୍ଷେପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପୁନଃ ପ୍ରସ୍ତୁତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ଆଦି ଅନ୍ତର୍ଭୁକ୍ତ। FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ଭାରତ ଉରୁଗୁଏକୁ 3-2 ଗୋଲରେ ପରାସ୍ତ କରିଛି। ଏଥିସହିତ ଭାରତ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରି ପୁଲ୍ ଏର ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଅଗ୍ରସର ହେଉଛି। ଆସନ୍ତାକାଲି ଭାରତୀୟ ଦଳ ଚିଲିକ

0: ଭେଟିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶ୍ରୋତାଙ୍କୁ ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ବିକାଶଧାରା। ଆଜି ଏଥିରେ ବିଷୟ ରହିଛି ଆନ୍ତର୍ଜାତୀୟ ଯୋଗ ଦିବସ, ସୁସ୍ଥ ଶରୀର ସୁସ୍ଥ ମନ ଓ ସୁନ୍ଦର ଜୀବନର ପଥ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଅର୍ଚ୍ଚନା କର। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମଧୁସ୍ମିତା ବିଶ୍ୱାଳ।
2: ଆପଣଙ୍କ ପିଲାମାନେ ସ୍କୁଲ କଲେଜରେ ବାୟୋଲୋଜି ପାଠ ପଢ଼ାରେ ୱିକ୍ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁନି, କ୍ଲାସ୍ 9 କ୍ଲାସ୍ 12 ପର୍ଯ୍ୟନ୍ତ ପିଲାଙ୍କୁ ପଠାନ୍ତୁ ABC ବାୟୋଲୋଜି ସେଣ୍ଟର। ଯୋଗାଯୋଗ C414 ମହାପାତ୍ର କମ୍ପ୍ଲେକ୍ସ, କୋଏଲନଗର। ମୋବାଇଲ 7978347784।
3: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 Sector 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302।
4: ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
5: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢୀକରଣ,
4: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା। ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢୀକରଣ,
5: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ। ବିକଶିତ ଓଡ଼ିଶାର ସଂକଳ୍ପ,
4: ବିକାଶର ଧାରା ଓଡ଼ିଶା ସାରା। ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
5: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
4: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
5: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
4: ବିକାଶର ଧାରା ଓଡ଼ିଶା ସାରା।
6: माननीय प्रधानमंत्री श्री नरेंद्र मोदी 20 जून को हुगली पश्चिम बंगाल से प्रधानमंत्री किसान सम्मान निधि की 23वीं किश्त जारी करेंगे। इसके तहत 9 करोड़ 44 लाख से अधिक किसानों के खातों में 18,880 करोड़ रुपए से अधिक की सम्मान राशि सीधे हस्तांतरित की जाएगी। पीएम किसान की इस किश्त के साथ ही किसानों को हस्तांतरित कुल राशि 4,46,000 करोड़ रुपए से अधिक हो जाएगी, जो करोड़ों किसान परिवारों को आर्थिक संबल प्रदान कर रही है।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା FM ବ୍ୟାଣ୍ଡର 102.6 ମେଗାହର୍ଜର ବିକାଶ ଧାରା କାର୍ଯ୍ୟକ୍ରମକୁ।

କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ ସମ୍ପର୍କରେ। ଏଥିରେ ଆମେ ଆଲୋଚନା କରିବା ସୁସ୍ଥ ଶରୀର, ସୁସ୍ଥ ମନ ଏବଂ ସୁନ୍ଦର ଜୀବନର ପଥ ସମ୍ପର୍କରେ।

0: ରୋଗୋଶ୍ଚି ବୃତ୍ତି ନିରୋଧ ଅର୍ଥାତ୍ ମନୁଷ୍ୟର ବିଭିନ୍ନ ଚଞ୍ଚଳ ବୃତ୍ତିକୁ ନିୟନ୍ତ୍ରଣ କରିବା ହିଁ ଯୋଗ। ଯେତେବେଳେ ମନୁଷ୍ୟ ନିଜର ମନ, ଇନ୍ଦ୍ରିୟ ଏବଂ ଭାବନା ଉପରେ ନିୟନ୍ତ୍ରଣ ରଖିପାରେ, ସେତେବେଳେ ସେ ପ୍ରକୃତ ଯୋଗର ଅନୁଭୂତି କରିଥାଏ। ଯୋଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୁଷ୍ୟକୁ ନିଜ ସହିତ ଏବଂ ପ୍ରକୃତି ସହିତ ଯୋଡ଼ିବା। ଏହା ଆମକୁ ଶାରୀରିକ ଶକ୍ତି, ମାନସିକ ଦୃଢ଼ତା ଏବଂ ଆତ୍ମିକ ଶାନ୍ତି ପ୍ରଦାନ କରେ। ବର୍ତ୍ତମାନ ବ୍ୟସ୍ତ ତଥା ଚାପପୂର୍ଣ୍ଣ ଜୀବନର ଯୋଗ ଏକ ଅମୂଲ୍ୟ ଉପହାର, ଯାହା ଆମ ଶରୀରକୁ ସୁସ୍ଥ, ସୁଖୀ ଏବଂ ସନ୍ତୁଳିତ ଜୀବନ ପଥରେ ବଞ୍ଚିବାର ଉପାୟ ଦେଖାଇଥାଏ। ସେହିପରି ଯୋଗ ଶବ୍ଦର ଅର୍ଥ କେବଳ ଯୋଡ଼ିବା ନୁହେଁ, ବରଂ ମନୁଷ୍ୟର ଶରୀର, ମନ ତଥା ଆତ୍ମାର ସମ୍ପୂର୍ଣ୍ଣ ସମନ୍ୱୟ ସ୍ଥାପନ କରି ଜୀବନକୁ ଅଧିକ ସୁନ୍ଦର, ସରସ ଏବଂ ଅର୍ଥପୂର୍ଣ୍ଣ କରିବା, ତା ସହିତ ସୁସ୍ଥ ବି ରଖିବା।
1: ବହୁତ ସୁନ୍ଦର ମ୍ୟାଡ଼ାମ। ତେବେ ମ୍ୟାଡ଼ାମ ଆପଣ ତ କହିଲେ ଯୋଗ ଶବ୍ଦଟିର ଅର୍ଥ କ'ଣ, ତେବେ ଏଇ ଯେଉଁ ଆନ୍ତର୍ଜାତୀୟ ଯୋଗ ଦିବସ କେବେ ପାଳନ କରାଯାଏ ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଅବଗତ କରାଇବେ।
0: ମ୍ୟାଡ଼ାମ ଦେଖନ୍ତୁ, ଏହି ଯୋଗଟି ଆମର ବହୁତ ପୂର୍ବ ପୁରୁଷରୁ ଆରମ୍ଭ ହେଇଥିଲା।
1: ଆଜ୍ଞା,
0: ଏହି ଆନ୍ତର୍ଜାତୀୟ ଯୋଗ ଦିବସଟି ଆପଣଙ୍କର ପ୍ରତି ବର୍ଷ ଜୁନ୍ 21 ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି।
1: ଆଜ୍ଞା,
0: ଏହି ଦିନଟି କେବଳ ଗୋଟିଏ ଉତ୍ସବ ନୁହେଁ, ବରଂ ସୁସ୍ଥ ଜୀବନ, ମାନସିକ ଶାନ୍ତି ଏବଂ ମାନବ କଲ୍ୟାଣର ଏକ ବିଶ୍ୱବ୍ୟାପୀ ବାର୍ତ୍ତା। ଆଜି ଯୋଗ ଭାରତର ସୀମା ଅତିକ୍ରମ କରି ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶ ସ୍ୱାସ୍ଥ୍ୟ ତଥା ଜୀବନର ଏକ ଅବିଚ୍ଛିନ୍ନ ଅଂଶ ହୋଇପାରିଛି। ଜୁନ୍ 21 ତାରିଖକୁ ଯୋଗ ଦିବସ ଭାବେ ବାଛିବା ପଛରେ ଗୋଟିଏ ବିଶେଷ କାରଣ ରହିଛି। ଏହି ଦିନଟି ଉତ୍ତର ଗୋଲାର୍ଦ୍ଧର ବର୍ଷର ସବୁଠାରୁ ଦୀର୍ଘ ଦିନ ଅଟେ। ଭାରତୀୟ ପରମ୍ପରାରେ ଏହି ସମୟକୁ ଆଧ୍ୟାତ୍ମିକ ସାଧନା ତଥା ଆତ୍ମବିକାଶ ପାଇଁ ଅତ୍ୟନ୍ତ ଶୁଭ ମନାଯାଇଥାଏ। ଯୋଗ ମଧ୍ୟ ଆତ୍ମ ଅନୁସନ୍ଧାନ ଏବଂ ଆତ୍ମ ଉନ୍ନତିର ଏକ ପଥ ହୋଇଥିବାରୁ ଜୁନ୍ 21 ଯୋଗ ଦିବସ ଭାବରେ ଚୟନ କରାଯାଇଥିଲା।
1: ଆଜ୍ଞା, ତେବେ ମ୍ୟାଡ଼ାମ ଯୋଗ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ସେ ବିଷୟରେ ଟିକେ ଜଣାଇବେ?
0: ଆଜ୍ଞା, ଯେତେବେଳେ ଆମର ଯୋଗ ଦିବସ ବିଷୟରେ ଆମେ ଆଲୋଚନା କରୁ, ସେତେବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଜାଣିବା ଅତ୍ୟନ୍ତ ଦରକାର ହୋଇଥାଏ। ପ୍ରତିବର୍ଷ ଜୁନ୍ 21 ତାରିଖରେ ସାରା ପୃଥିବୀରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୁଏ। ଏହି ଦିବସ କେବଳ ଗତାନୁଗତିକ ଭାବରେ ପାଳନ କରାଯାଏ ନାହିଁ, ବରଂ ମାନବ ସମାଜକୁ ସୁସ୍ଥ, ସଚେତନ, ସନ୍ତୁଳିତ ତଥା ସକାରାତ୍ମକ ଜୀବନଶୈଳୀ ପ୍ରତି ପ୍ରେରିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଯୋଗ ଦିବସ ପାଳନ କରିବାର ପ୍ରଥମ ଉଦ୍ଦେଶ୍ୟ ଥିଲା ଯୋଗର ମହତ୍ତ୍ୱ ସମ୍ପର୍କରେ ସମାଜ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଆଜିର ବ୍ୟସ୍ତ ଜୀବନରେ ଅନେକ ଲୋକ ଶାରୀରିକ ଅସୁସ୍ଥତା, ମାନସିକ ଚାପ, ଚିନ୍ତା, ଅବସାଦ, ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯୋଗ ଏପରି ପରିସ୍ଥିତିରେ ଏକ ସହଜ, ପ୍ରାକୃତିକ ତଥା ପ୍ରଭାବଶାଳୀ ଉପାୟ ପ୍ରଦାନ କରେ। ଏହି ଯୋଗ ଦିବସ ମାଧ୍ୟମରେ ଲୋକମାନଙ୍କୁ ଯୋଗଭ୍ୟାସ ପ୍ରତି ଆକୃଷ୍ଟ କରାଯାଏ।
1: ଆଜ୍ଞା,
0: ଦ୍ୱିତୀୟତଃ ସୁସ୍ଥ ଶରୀର ତଥା ସୁସ୍ଥ ମନ ଗଠନ କରିବା ମଧ୍ୟ ଏହାର ଏକ ପ୍ରମୁଖ ଲକ୍ଷ୍ୟ। ଯୋଗଭ୍ୟାସ ଦ୍ୱାରା ଶରୀରର ନମନୀୟ ହୁଏ, ରକ୍ତ ସଞ୍ଚାଳନ ସୁଧାର ଆସେ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ, ନିଦ୍ରା ଭଲ ହୁଏ ତଥା ଶରୀର ସତେଜ ମଧ୍ୟ ରହେ। ସେହିପରି ଧ୍ୟାନ ତଥା ପ୍ରାଣାୟାମ ମାଧ୍ୟମରେ ମନ ଶାନ୍ତ ରହେ, ଏକାଗ୍ରତା ବୃଦ୍ଧି ପାଏ ତଥା ସକାରାତ୍ମକ ଚିନ୍ତାଧାରା ଗଠିତ ହୁଏ।
1: ଆଜ୍ଞା,
0: ଯୋଗ ଦିବସର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଲା ଜୀବନଶୈଳୀ ଜନିତ ରୋଗରୁ ଦୂରେଇ ରଖିବା ପାଇଁ ଲୋକମାନଙ୍କୁ ପ୍ରେରଣା ଦେବା। ମଧୁମେହ, ରକ୍ତଚାପ, ମେଦ ବହୁଳତା, ହୃଦରୋଗ ଭଳି ସମସ୍ୟା ବର୍ତ୍ତମାନ ବହୁତ ସାଧାରଣ ହୋଇପାରୁଛି। ନିୟମିତ ଯୋଗଭ୍ୟାସ ଏହି ସମସ୍ୟା ଗୁଡ଼ିକୁ କମାଇବାରେ ସହାୟକ ହୁଏ। ତେଣୁ ଏହି ଦିବସ ଲୋକଙ୍କୁ ସୁସ୍ଥ ଅଭ୍ୟାସ ଗଠନ ପାଇଁ ପ୍ରେରିତ କରେ।
1: ଆଜ୍ଞା,
0: ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ମଧ୍ୟ ଏହି ଦିବସର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ହଜାର ହଜାର ବର୍ଷ ଧରି ଭାରତୀୟ ସଂସ୍କୃତିର ଅମୂଲ୍ୟ ସମ୍ପଦ ଭାବରେ ଯୋଗ ପରିଚିତ। ବର୍ତ୍ତମାନ ଏହା ସାରା ବିଶ୍ୱରେ ସମ୍ମାନ ଲାଭ କରିଛି। ଯୋଗ ଦିବସ ଏହି ଐତିହ୍ୟକୁ ଆହୁରି ସୁଦୃଢ଼ ଭାବରେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥାଏ। ଯୋଗ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶରୀର ସୁସ୍ଥ, ମନ ଶାନ୍ତ, ସନ୍ତୁଳିତ ଜୀବନ, ଆତ୍ମିକ ଉନ୍ନତି ତଥା ବିଶ୍ୱ ଶାନ୍ତି ପ୍ରତି ମାନବ ସମାଜକୁ ପ୍ରେରିତ କରିବା।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ। ତେବେ ମ୍ୟାଡ଼ାମ ଆପଣ ତ କହିଲେ ଯୋଗ ଦିବସ ପାଳନର ଉଦ୍ଦେଶ୍ୟ କ'ଣ, ତେବେ ଯୋଗ କଲେ ଶରୀରକୁ କେମିତି କ'ଣ ଲାଭ ମିଳେ ସେ ବିଷୟରେ ଟିକେ ଜଣାଇବେ।
0: ଯେତେବେଳେ ଆମେ ସୁସ୍ଥ ଜୀବନଶୈଳୀ ବିଷୟରେ

0: ଚିନ୍ତା କରୁ ସେତେବେଳେ ଯୋଗର ନାମ ସ୍ୱତଃପୃତ ଭାବେ ଆସିଥାଏ। ହଜାର ହଜାର ବର୍ଷ ଧରି ମଣିଷର ସୁସ୍ଥତା ପାଇଁ ଯୋଗ ଏକ ଅମୂଲ୍ୟ ସାଧନ ଭାବେ ପରିଚିତ।
1: ଆଜ୍ଞା,
0: ବର୍ତ୍ତମାନ ସମୟରେ ବିଶ୍ୱର କୋଣ ଅନୁକୋଣରେ ଲକ୍ଷ ଲକ୍ଷ ଲୋକ ନିୟମିତ ଭାବରେ ଯୋଗଭ୍ୟାସ କରୁଛନ୍ତି। କାରଣ ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଶରୀରକୁ ସୁସ୍ଥ, ସକ୍ରିୟ, ସନ୍ତୁଳିତ ତଥା ଶକ୍ତିଶାଳୀ ରଖିବାର ଏକ ସମ୍ପୂର୍ଣ୍ଣ ପ୍ରକ୍ରିୟା।
1: ଆଜ୍ଞା,
0: ପ୍ରଥମେ ଶାରୀରିକ ନମନୀୟତା ବିଷୟରେ କହିବା। ନିୟମିତ ଯୋଗଭ୍ୟାସ ଦ୍ୱାରା ଶରୀରର ପେଶୀ, ହାଡ଼ ତଥା ଗଣ୍ଠିଗୁଡ଼ିକ ଅଧିକ ନମନୀୟ ହୁଅନ୍ତି। ଅନେକ ଲୋକ ସକାଳୁ ଉଠିବା ବେଳେ ଶରୀରରେ ଜଡ଼ତା ଅନୁଭବ କରନ୍ତି। ଯୋଗାସନ ଏହି ଜଡ଼ତାକୁ ଦୂର କରି ଶରୀରକୁ ହାଲୁକା ତଥା ଚଳନଶୀଳ କରିଥାଏ। ବୟସ ବଢ଼ିଲେ ମଧ୍ୟ ଶରୀରର ସକ୍ରିୟତା ଅନେକ ମାତ୍ରାରେ ବଜାୟ ରହିଥାଏ। ଦ୍ୱିତୀୟ ଲାଭ ହେଲା ଶରୀରର ଶକ୍ତି ବୃଦ୍ଧି। ବିଭିନ୍ନ ଯୋଗାସନ ମାଂସପେଶୀଗୁଡ଼ିକୁ ସୁଦୃଢ଼ ରଖିଥାଏ। ନିୟମିତ ଅଭ୍ୟାସ ଦ୍ୱାରା ହାତ, ଗୋଡ଼, ପିଠି, କାନ୍ଧ, ପେଟ ଆଦି ଅଙ୍ଗ ଅଧିକ ଶକ୍ତିଶାଳୀ ହୁଅନ୍ତି। ଏହାଫଳରେ ଦୈନନ୍ଦିନ କାମ କରିବାରେ ସହଜ ହୁଏ ଓ ଆମକୁ କ୍ଲାନ୍ତି କମ୍ ଲାଗିଥାଏ।
1: ଆଜ୍ଞା,
0: ଯୋଗ ରକ୍ତ ସଞ୍ଚାଳନକୁ ସୁଧାର କରିବାରେ ମଧ୍ୟ ବହୁତ ସହାୟକ ହୋଇଥାଏ। ଶରୀରର ପ୍ରତ୍ୟେକ ଅଙ୍ଗକୁ ଯଥେଷ୍ଟ ରକ୍ତ ପହଞ୍ଚିଲେ ସେଗୁଡ଼ିକ ଭଲ ଭାବରେ କାର୍ଯ୍ୟ କରନ୍ତି। ନିୟମିତ ଯୋଗଭ୍ୟାସ ଦ୍ୱାରା ହୃଦୟ ଅଧିକ ସକ୍ଷମ ହୁଏ। ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ପ୍ରବାହ ଭଲ ଭାବରେ ହୋଇପାରିଥାଏ। ଶ୍ୱାସକ୍ରିୟା ପ୍ରଣାଳୀ ପାଇଁ ମଧ୍ୟ ଯୋଗ ବହୁତ ଉପକାରୀ ହୋଇଥାଏ। ପ୍ରାଣାୟାମ ଭଳି ଅଭ୍ୟାସ ଦ୍ୱାରା ଫୁସ୍ଫୁସ୍ର କ୍ଷମତା ବଢ଼ିଥାଏ। ଗଭୀର ଶ୍ୱାସ ନେବାର ଅଭ୍ୟାସ ଦ୍ୱାରା ଶରୀରକୁ ଅଧିକ ଅମ୍ଳଜାନ ଯୋଗାଇଥାଏ, ଫଳରେ ଶରୀର ଅଧିକ ସକ୍ରିୟ ରହେ। ଧୂଳି, ପ୍ରଦୂଷଣ ତଥା ବ୍ୟସ୍ତ ଜୀବନଶୈଳୀ ଜନିତ ସମସ୍ୟା ପ୍ରଭାବ କିଛି ମାତ୍ରାରେ କମିଯାଇଥାଏ।
1: ଆଜ୍ଞା,
0: ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ମଧ୍ୟ ଯୋଗର ଅନେକ ଭୂମିକା ରହିଛି। ଅନେକ ଆସନ ପେଟ ସମ୍ବନ୍ଧୀୟ ଅଙ୍ଗଗୁଡ଼ିକୁ ସକ୍ରିୟ କରିଥାଏ। ଏହାଫଳରେ ଖାଦ୍ୟ ଠିକ୍ ଭାବରେ ହଜମ ହୁଏ, ଅମ୍ଳତା, କୋଷ୍ଠକାଠିନ୍ୟ ଭଳି ସମସ୍ୟା କମିଥାଏ। ସୁସ୍ଥ ପାଚନ ପ୍ରଣାଳୀ ଶରୀରକୁ ଶକ୍ତି ଯୋଗାଇବାରେ ସହାୟକ ହୁଏ।
1: ଆଜ୍ଞା,
0: ଯୋଗ ଦ୍ୱାରା ଶରୀରର ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
1: ଆଜ୍ଞା,
0: ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ମଧ୍ୟ ଯୋଗର ଏକ ବଡ଼ ଲାଭ।
1: ଆଜ୍ଞା,
0: ନିୟମିତ ଅଭ୍ୟାସ ଦ୍ୱାରା ଶରୀରର ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିଥାଏ। ଛୋଟ ଛୋଟ ସଂକ୍ରମଣ, ଥଣ୍ଡା, ଖାସ ଭଳି ସମସ୍ୟା କମ୍ ହୁଏ। ଶରୀର ବିଭିନ୍ନ ରୋଗ ବିରୁଦ୍ଧରେ ଭଲ ଭାବରେ ଲଢ଼ିପାରେ।
1: ଆଜ୍ଞା,
0: ହୃଦୟର ସୁସ୍ଥତା ପାଇଁ ମଧ୍ୟ ଯୋଗ ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ। ହୃଦୟ ଉପରେ ଅନାବଶ୍ୟକ ଚାପ ମଧ୍ୟ କମିଥାଏ।
1: ଆଜ୍ଞା,
0: ଏହା ବ୍ୟତୀତ ଯୋଗ ଶରୀରକୁ ସତେଜ ରଖେ, କାର୍ଯ୍ୟକ୍ଷମତା ବଢ଼ାଏ, ଦୈନନ୍ଦିନ ଜୀବନରେ ଉତ୍ସାହ ସୃଷ୍ଟି କରେ। ଯେଉଁ ବ୍ୟକ୍ତି ନିୟମିତ ଭାବରେ ଯୋଗ କରନ୍ତି ସେମାନଙ୍କ ମଧ୍ୟରେ ଶାରୀରିକ ସନ୍ତୁଳନ, ଶକ୍ତି, ସହନଶୀଳତା ତଥା ସକ୍ରିୟତା ଅଧିକ ଦେଖିବାକୁ ମିଳେ।
1: ଆଜ୍ଞା, ବହୁତ ସୁନ୍ଦର। ତେବେ ମ୍ୟାଡ଼ାମ, ପ୍ରତିଦିନ ଯୋଗ କଲେ ମାନସିକ ସ୍ୱାସ୍ଥ୍ୟରେ କ'ଣ ପରିବର୍ତ୍ତନ ଆସିଥାଏ ସେ ବିଷୟରେ ଟିକେ ଜଣାଇବେ?
0: ବର୍ତ୍ତମାନ ସମୟରେ ଶାରୀରିକ ସ୍ୱାସ୍ଥ୍ୟ ଭଳି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ।
1: ଆଜ୍ଞା,
0: ବ୍ୟସ୍ତ ଜୀବନ, କାର୍ଯ୍ୟଚାପ, ପାଠପଢ଼ାର ଚିନ୍ତା, ପାରିବାରିକ ସମସ୍ୟା ତଥା ଦୈନନ୍ଦିନ ଦାୟିତ୍ୱ କାରଣରୁ ଅନେକ ଲୋକ ମାନସିକ ଅଶାନ୍ତିର ସମ୍ମୁଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ ଯୋଗ ଏକ ପ୍ରାକୃତିକ ତଥା ପ୍ରଭାବଶାଳୀ ଉପାୟ ଭାବରେ କାର୍ଯ୍ୟ କରେ। ପ୍ରତିଦିନ ଯୋଗ କଲେ ମନ ଶାନ୍ତ ରୁହେ। ପ୍ରାଣାୟାମ ତଥା ଧ୍ୟାନ ମାଧ୍ୟମରେ ମସ୍ତିଷ୍କକୁ ଅଧିକ ଅମ୍ଳଜାନ ମିଳିଥାଏ। ଏହାଫଳରେ ମନର ଅସ୍ଥିରତା ହ୍ରାସ ପାଏ, ଚିନ୍ତାଧାରା ସ୍ପଷ୍ଟ ହୁଏ।
1: ଆଜ୍ଞା,
0: ଦ୍ୱିତୀୟ ପରିବର୍ତ୍ତନ ହେଲା ଚାପ କମିବା। ନିୟମିତ ଯୋଗଭ୍ୟାସ ଶରୀରରେ ଜମିଥିବା ମାନସିକ ଚାପକୁ ଧୀରେ ଧୀରେ ହ୍ରାସ କରିଥାଏ। ବ୍ୟକ୍ତି ନିଜକୁ ଅଧିକ ହାଲୁକା, ସ୍ଥିର ତଥା ସନ୍ତୁଳିତ ଅନୁଭବ କରିଥାଏ। ଏହା ଏକାଗ୍ରତା ବୃଦ୍ଧି କରେ। ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ, ବ୍ୟବସାୟୀ ସମସ୍ତଙ୍କ ପାଇଁ ଏକାଗ୍ରତା ଆବଶ୍ୟକ। ନିୟମିତ ଧ୍ୟାନ ଅଭ୍ୟାସ ମନକୁ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ କେନ୍ଦ୍ରୀଭୂତ ରଖିବାରେ ସହାୟକ କରେ।
1: ଆଜ୍ଞା, ତେବେ ମ୍ୟାଡ଼ାମ, ଆପଣ ତ କହିଲେ ଯୋଗଭ୍ୟାସ ଦ୍ୱାରା କ'ଣ ଲାଭ ହେଉଛି, ତେବେ ଆଉ ଗୋଟେ ଜିନିଷ ହେଉଛି ପ୍ରାଣାୟାମ। ତେବେ ଏଇ ଯେଉଁ ପ୍ରାଣାୟାମ କ'ଣ ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ?
0: ଆଜ୍ଞା ମ୍ୟାଡ଼ାମ, ଯେତେବେଳେ ଯୋଗ ବିଷୟରେ ଆମେ ଆଲୋଚନା କରୁ ସେତେବେଳେ ପ୍ରାଣାୟାମର ନାମ ନିଶ୍ଚିତ ଭାବରେ ଆସିଯାଇଥାଏ। ପ୍ରାଣାୟାମ ହେଉଛି ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିବାର ଏକ ବୈଜ୍ଞାନିକ ପଦ୍ଧତି। ପ୍ରାଣର ଅର୍ଥ ଜୀବନ ଶକ୍ତି ତଥା ଆୟାମର ଅର୍ଥ ବିସ୍ତାର ବା ନିୟନ୍ତ୍ରଣ। ଅର୍ଥାତ୍ ପ୍ରାଣାୟାମ ହେଉଛି ଶରୀର ଭିତରେ ଥିବା ଜୀବନ ଶକ୍ତିର ସଠିକ୍ ପରିଚାଳନାର ପ୍ରକ୍ରିୟା।
1: ଆଜ୍ଞା,
0: ସାଧାରଣତଃ ଆମେ ଦିନସାରା ଶ୍ୱାସ ନେଉଛୁ,

0: ଏହା ପ୍ରତି ଆମେ ବିଶେଷ ଧ୍ୟାନ ଦେଇନଥାଉ। ପ୍ରାଣାୟାମ ଆମକୁ ଶ୍ୱାସ ନେବା କିଛି ସମୟ ଧରି ରଖିବା ପରେ ଧୀରେ ଧୀରେ ଛାଡ଼ିବାର ଏକ ନିୟମିତ ପଦ୍ଧତି ଶିଖାଇଥାଏ। ପ୍ରାଚୀନ ଭାରତୀୟ ଯୋଗଶାସ୍ତ୍ରରେ ପ୍ରାଣାୟାମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମହର୍ଷି ପତଞ୍ଜଳି ତାଙ୍କ ଯୋଗ ସୂତ୍ରରେ ପ୍ରାଣାୟାମକୁ ଅଷ୍ଟାଙ୍ଗ ଯୋଗର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଶ୍ୱାସ ଉପରେ ନିୟନ୍ତ୍ରଣ ଆସିଲେ ମନ ଉପରେ ମଧ୍ୟ ନିୟନ୍ତ୍ରଣ ଆସିଥାଏ।
1: ଆଜ୍ଞା,
0: ପ୍ରାଣାୟାମ ଅନେକ ପ୍ରକାର ରହିଛି, ଯେପରି ଅନୁଲୋମ ବିଲୋମ, କପାଳଭାତି, ଭ୍ରାମରୀ, ଉର୍ଜୟୀ, ଭସ୍ତିକା ଭଳି ପ୍ରାଣାୟାମ ପଦ୍ଧତି ଆଜି ବହୁତ ଲୋକପ୍ରିୟ ହୋଇପାରିଛି। ପ୍ରତ୍ୟେକ ପଦ୍ଧତିର ନିଜସ୍ୱ ଉପକାରିତା ରହିଛି। କିଛି ପଦ୍ଧତି ଫୁସ୍ଫୁସ୍କୁ ସୁଦୃଢ଼ କରେ, କିଛି ମାନସିକ ଚାପ କମାଏ, କିଛି ଏକାଗ୍ରତା ବଢ଼ାଏ।
1: ଆଜ୍ଞା, ତେବେ ମ୍ୟାଡ଼ାମ ଆପଣ ତ କହିଲେ ପ୍ରାଣାୟାମ କ'ଣ, ଯୋଗ କ'ଣ, ତେବେ ଯୋଗ ଏବଂ ପ୍ରାଣାୟାମ ଏହା ମଧ୍ୟରେ ପ୍ରଭେଦ କ'ଣ ରହିଛି, ସେ ବିଷୟରେ ଟିକେ କହିବେ।
0: ବହୁତ ପ୍ରଭେଦ ଅଛି ମ୍ୟାଡ଼ାମ।
1: ଆଜ୍ଞା,
0: ଅନେକ ଲୋକ ଯୋଗ ତଥା ପ୍ରାଣାୟାମକୁ ଏକାକାର ବୋଲି ଭାବିଥାନ୍ତି, କିନ୍ତୁ ପ୍ରକୃତରେ ଏହି ଦୁଇଟି ମଧ୍ୟରେ କିଛି ସ୍ପଷ୍ଟ ପାର୍ଥକ୍ୟ ରହିଛି। ପ୍ରାଣାୟାମ ଯୋଗର ଏକ ଅଂଶ ହୋଇଥିଲେ ମଧ୍ୟ ଦୁଇଟିର ଉଦ୍ଦେଶ୍ୟ, ପ୍ରକ୍ରିୟା ତଥା କାର୍ଯ୍ୟକ୍ଷେତ୍ର ଭିନ୍ନ ଅଟେ। ପ୍ରଥମେ ଯୋଗ ବିଷୟରେ କହିବା। ଯୋଗ ହେଉଛି ଏକ ବ୍ୟାପକ ଜୀବନ ପଦ୍ଧତି। ଏଥିରେ ଆସନ, ପ୍ରାଣାୟାମ, ଧ୍ୟାନ, ନୈତିକ ନିୟମ, ଆତ୍ମନିୟନ୍ତ୍ରଣ ଭଳି ଅନେକ ଅଂଶ ସାମିଲ ଅଛି। କିନ୍ତୁ ଯୋଗର ମୂଳ ଲକ୍ଷ୍ୟ ହେଉଛି ଶରୀର, ମନ ତଥା ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା। ଅନ୍ୟପକ୍ଷରେ ପ୍ରାଣାୟାମ ହେଉଛି ଯୋଗର ଏକ ନିର୍ଦ୍ଦିଷ୍ଟ ଅଂଶ।
1: ଆଜ୍ଞା,
0: ଏହା ମୁଖ୍ୟତଃ ଶ୍ୱାସ ପ୍ରଶ୍ୱାସର ନିୟନ୍ତ୍ରଣ ସହିତ ସମ୍ପର୍କିତ। ଅର୍ଥାତ୍ ଯୋଗ ଏକ ବିଶାଳ ବୃକ୍ଷ ହେଲେ ପ୍ରାଣାୟାମ ହେଉଛି ସେହି ବୃକ୍ଷର ଏକ ମହତ୍ତ୍ୱପୂର୍ଣ୍ଣ ଶାଖା।
1: ଆଜ୍ଞା, ତେବେ ମ୍ୟାଡ଼ାମ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୋଗ କାହିଁକି ଦରକାରୀ, ସେ ବିଷୟରେ ଟିକେ କହିବେ।
0: ଆଜ୍ଞା ମ୍ୟାଡ଼ାମ, ଆଜିର ସମୟରେ ଛାତ୍ରଛାତ୍ରୀମାନେ କେବଳ ପାଠପଢ଼ା ନୁହେଁ, ବରଂ ବିଭିନ୍ନ ପ୍ରତିଯୋଗିତା, ପରୀକ୍ଷା, ପ୍ରକଳ୍ପ କାର୍ଯ୍ୟ, ପ୍ରଯୁକ୍ତିର ବ୍ୟବହାର ତଥା ଭବିଷ୍ୟତକୁ ନେଇ ଅନେକ ଚିନ୍ତାରେ ସମ୍ମୁଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ ଯୋଗ ସେମାନଙ୍କ ପାଇଁ ଏକ ଅତ୍ୟନ୍ତ ଉପକାରୀ ଅଭ୍ୟାସ। ଏହା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ମନ ବୃଦ୍ଧି, ଏକାଗ୍ରତା ତଥା ବିଶେଷ ବିକାଶରେ ମଧ୍ୟ ସହାୟକ ହୁଏ।
1: ଆଜ୍ଞା,
0: ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଯୋଗ ଆବଶ୍ୟକ। ଦୀର୍ଘ ସମୟ ବସି ପାଠ ପଢ଼ିବା, ମୋବାଇଲର ବ୍ୟବହାର, କମ୍ପ୍ୟୁଟର ସମ୍ମୁଖରେ ସମୟ ବିତେଇବା ଭଳି କାରଣରୁ ଅନେକ ଛାତ୍ରଛାତ୍ରୀମାନଙ୍କର ପିଠି ବିନ୍ଧା, ବେକ ବିନ୍ଧା ତଥା ଶାରୀରିକ ଜଡ଼ତା ବିଭିନ୍ନ ସମସ୍ୟା ଦେଖାଯାଉଛି। ଯୋଗାସନ ଶରୀରକୁ ନମନୀୟ ତଥା ସକ୍ରିୟ ରଖିଥାଏ। ଯୋଗ ନିଦ୍ରାରୁ ଗୁଣବତ୍ତାକୁ ମଧ୍ୟ ସୁଧାରିଥାଏ। ଭଲ ନିଦ୍ରା ବିନା ମସ୍ତିଷ୍କ ଠିକ୍ ଭାବରେ କାମ କରିପାରେ ନାହିଁ। ନିୟମିତ ଯୋଗ ଶରୀରକୁ ବିଶ୍ରାମ ଦିଏ, ମନକୁ ଶାନ୍ତ କରେ, ଫଳରେ ଭଲ ନିଦ୍ରା ହୁଏ। ଭଲ ନିଦ୍ରା ପରବର୍ତ୍ତୀ ଦିନର କାର୍ଯ୍ୟକ୍ଷମତାକୁ ବଢ଼ାଇଥାଏ। ସକାରାତ୍ମକ ଚିନ୍ତାଧାରା ଗଠନରେ ମଧ୍ୟ ଯୋଗର ଭୂମିକା ରହିଛି।
1: ଆଜ୍ଞା,
0: ନିରାଶା, ଭୟ, କ୍ରୋଧ, ହତାଶା ଭଳି ନକାରାତ୍ମକ ଭାବନା ଧୀରେ ଧୀରେ କମିଥାଏ। ମନ ମଧ୍ୟରେ ଧୈର୍ଯ୍ୟ, ସହନଶୀଳତା, ଆଶା ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।
1: ଆଜ୍ଞା,
0: ବିଦ୍ୟାଳୟ ଜୀବନ କେବଳ ପାଠପଢ଼ା ମଧ୍ୟରେ ସୀମିତ ନୁହେଁ, ଏହା ବ୍ୟକ୍ତିତ୍ୱ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଯୋଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ଆତ୍ମବିଶ୍ୱାସ, ନୈତିକ ମୂଲ୍ୟବୋଧ ତଥା ସାମାଜିକ ସଚେତନତା ବିକାଶ କରିଥାଏ। ଏହା ସେମାନଙ୍କୁ ଜଣେ ଭଲ ଛାତ୍ର ନୁହେଁ, ଜଣେ ଭଲ ନାଗରିକ ହେବାରେ ମଧ୍ୟ ସହାୟତା କରିଥାଏ।
1: ଆଜ୍ଞା
0: ମ୍ୟାଡ଼ାମ, ଯଦି ଦେଖିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଯୋଗ ଅତ୍ୟନ୍ତ ଦରକାରୀ, କାରଣ ଏହା ଏକାଗ୍ରତା ବଢ଼ାଇଥାଏ, ସ୍ମରଣ ଶକ୍ତିର ଉନ୍ନତି କରେ, ମାନସିକ ଚାପ କମାଏ, ଶାରୀରିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରେ, ଆତ୍ମବିଶ୍ୱାସ ବୃଦ୍ଧି କରେ ତଥା ଏକ ସୁନ୍ଦର ବ୍ୟକ୍ତିତ୍ୱ ଗଠନରେ ସହାୟକ ହୁଏ। ଏଥିପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନନ୍ଦିନ ଜୀବନରେ ଯୋଗକୁ ସ୍ଥାନ ଦେବା ଉଚିତ।
1: ଆଜ୍ଞା, ତେବେ ମ୍ୟାଡ଼ାମ ଆପଣ ତ ସବୁ କହିଲେଣି, ତେବେ ଆମର ପ୍ରତିବର୍ଷ ଯୋଗ ଦିବସରେ ଗୋଟେ ଗୋଟେ ଥିମ୍ ରଖାଯାଏ, ତେବେ ଏ ବର୍ଷର ଯୋଗ ଦିବସର ଥିମ୍ କ'ଣ ରହିଛି ଏବଂ ଏହା କେଉଁ ଅର୍ଥକୁ ବୁଝାଉଛି, ସେ ବିଷୟରେ ଟିକେ ଜଣାଇବେ।
0: ଆଜ୍ଞା ମ୍ୟାଡ଼ାମ, 2026 ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଉଛି ୟୋଗା ଫର୍ ହେଲ୍ଦି ଏଜିଂ।
1: ଆଜ୍ଞା,
0: ଅର୍ଥାତ୍ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ଏହି ଥିମ୍ ମାନବ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଯୋଗର ଗୁରୁତ୍ୱକୁ ଉଦ୍ଘାଟନ କରିଥାଏ। ଏହି ଥିମ୍ର ମୂଳ ବାର୍ତ୍ତା ହେଲା ବୟସ ବଢ଼ିବା ଏକ ସ୍ୱାଭାବିକ ପ୍ରକ୍ରିୟା, କିନ୍ତୁ ସୁସ୍ଥ ଭାବରେ ବୟସ ବଢ଼ିବା ଆମ ନିଜ ଜୀବନଶୈଳୀ ଉପରେ ନିର୍ଭର କରେ। ଯଦି ଜଣେ ବ୍ୟକ୍ତି ନିୟମିତ ଭାବରେ ଯୋଗ ଅଭ୍ୟାସ କରନ୍ତି, ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସକ୍ରିୟ ରହିବ।

0: ଥାନ୍ତି ତଥା ସ୍ୱାଧୀନ ତଥା ସୁସ୍ଥ ଜୀବନ ବିତାଇ ପାରିବେ।
1: ଆଜ୍ଞା।
0: ସାଧାରଣତଃ ବୟସ ବଢ଼ିବା ସହିତ ଶରୀରର ନମନୀୟତା କମିଥାଏ, ଗଣ୍ଠିରେ ବେଦନା ଦେଖାଯାଇଥାଏ, ଚାଲିବା ବୁଲିବାରେ ଅସୁବିଧା ହୁଏ, ସନ୍ତୁଳନ ରକ୍ଷା କରିବାରେ କଷ୍ଟ ହୁଏ। ଏହି ଥିମ୍ ବୁଝାଏ ଯେ ଯୋଗ ଶରୀରର ଶକ୍ତି, ନମନୀୟତା, ସନ୍ତୁଳନ ତଥା ଚଳନ କ୍ଷମତାକୁ ବଜାୟ ରଖିବାରେ ସହାୟକ ହୁଏ।
1: ଆଜ୍ଞା।
0: ଏହି ଥିମ୍ କେବଳ ଶାରୀରିକ ସ୍ୱାସ୍ଥ୍ୟ ସମ୍ପର୍କିତ ନୁହେଁ, ମାନସିକ ସୁସ୍ଥତା ମଧ୍ୟ ଏହା ଏକ ପ୍ରମୁଖ ଅଂଶ। ବର୍ଦ୍ଧିତ ବୟସରେ ଚିନ୍ତା ଅବସାଦ ଭଳି ସମସ୍ୟା ଦେଖାଯାଇପାରେ। ଯୋଗ ଧ୍ୟାନ ତଥା ପ୍ରାଣାୟାମ ମନକୁ ଶାନ୍ତ ରଖେ, ଭାବନାତ୍ମକ ସନ୍ତୁଳନ ଆଣେ, ଜୀବନ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ଗଠନ କରେ। ଶେଷରେ କହିବି, ୟୋଗା ଫର୍ ହେଲ୍ଦି ଏଜିଂ ଥିମ୍ ଆମକୁ ଏହି ଶିକ୍ଷା ଦିଏ ଯେ ସୁସ୍ଥ ବାର୍ଦ୍ଧକ୍ୟ କୌଣସି ସୌଭାଗ୍ୟର ବିଷୟ ନୁହେଁ, ବରଂ ସଠିକ୍ ଜୀବନ ଶୈଳୀର ପରିଣାମ। ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ଶରୀର ସୁସ୍ଥ ରହିପାରିବ, ମନ ପ୍ରଫୁଲ୍ଲିତ ରହିବ, ଜୀବନ ପ୍ରତ୍ୟେକ ପର୍ଯ୍ୟାୟ ଅଧିକ ସକ୍ରିୟ, ସୁନ୍ଦର ତଥା ଅର୍ଥପୂର୍ଣ୍ଣ ହୋଇପାରିବ।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ। ମ୍ୟାଡ଼ାମ ଆପଣ ତ ସବୁକିଛି କହିସାରିଲେଣି, ଯୋଗ ଦିବସ ସମ୍ପର୍କରେ, ପ୍ରାଣାୟାମ ବିଷୟରେ, ଆହୁରି ମଧ୍ୟ ଯେଉଁ ଆମର ଏ ବର୍ଷର ଥିମ୍ ସମ୍ପର୍କରେ ମଧ୍ୟ କହିଲେ। ତେବେ ମ୍ୟାଡ଼ାମ ଶେଷରେ ଯୋଗ ସମ୍ପର୍କରେ ଆପଣଙ୍କର ମତାମତ କ'ଣ ରହିବ ସେ ବିଷୟ ଟିକେ କହିବେ।
0: ଆଜ୍ଞା ମ୍ୟାଡ଼ାମ, ଯଦି ମୋତେ ଆପଣ ପଚାରୁଛନ୍ତି ଯୋଗ ବିଷୟରେ, ତେବେ ମୁଁ କହିବି ଯେ ଯୋଗ କେବଳ ଏକ ବ୍ୟାୟାମ ପଦ୍ଧତି ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଜୀବନ ଦର୍ଶନ। ଏହା ମଣିଷକୁ ଶାରୀରିକ ସୁସ୍ଥତା, ମାନସିକ ସ୍ଥିରତା, ଭାବାତ୍ମକ ସନ୍ତୁଳନ ତଥା ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରିଥାଏ। ଆଜିର ବ୍ୟସ୍ତ ତଥା ଚାପପୂର୍ଣ୍ଣ ଜୀବନରେ ଯୋଗର ପ୍ରାସଙ୍ଗିକତା ପୂର୍ବ ଅପେକ୍ଷା ବହୁତ ଗୁଣରେ ବଢ଼ିଯାଇଛି। ମୋ ଦୃଷ୍ଟିରେ ଯୋଗ ଏକ ସାଧନା ଯାହାଦ୍ୱାରା ମନ ତଥା ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରିଥାଏ। ମଣିଷ ଯେତେବେଳେ ନିଜ ଭିତରେ ସନ୍ତୁଳନର ସୃଷ୍ଟି କରିପାରେ, ସେତେବେଳେ ସେ ଜୀବନର ବିଭିନ୍ନ ସମସ୍ୟାକୁ ଅଧିକ ସାହସ ତଥା ଧୈର୍ଯ୍ୟର ସହିତ ସାମ୍ନା କରିପାରେ। ଯୋଗ ଆମକୁ ଏକ ଶକ୍ତି ପ୍ରଦାନ କରିଥାଏ। ଯୋଗ ଆମକୁ କେବଳ ରୋଗମୁକ୍ତ ରଖେ ନାହିଁ, ବରଂ ସକାରାତ୍ମକ ଚିନ୍ତାଧାରା ଗଠନ କରିବାରେ ମଧ୍ୟ ସହାୟକ ହୁଏ। ଏହା ଆତ୍ମବିଶ୍ୱାସ ବଢ଼ାଏ, ଆତ୍ମନିୟନ୍ତ୍ରଣ ଶିଖାଏ, ଜୀବନ ପ୍ରତି ଏକ ସନ୍ତୁଳିତ ଦୃଷ୍ଟିଭଙ୍ଗୀ ଗଠନ କରେ। ଏହି କାରଣରୁ ଯୋଗକୁ କେବଳ ସ୍ୱାସ୍ଥ୍ୟ ସହିତ ଦେଖିଲେ ଚଳିବ ନାହିଁ, ଏହା ବ୍ୟକ୍ତିତ୍ୱ ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ।
1: ଆଜ୍ଞା,
0: ମୁଁ ଏହା ମଧ୍ୟ ମନେ କରେ ଯେ ଯୋଗ ଭାରତର ଏକ ଅମୂଲ୍ୟ ଐତିହ୍ୟ, ଯାହା ଆଜି ସମଗ୍ର ବିଶ୍ୱକୁ ସୁସ୍ଥତାର ବାର୍ତ୍ତା ଦେଇଛି। ଯେଉଁ ଜ୍ଞାନ କେବେ ଭାରତର ମୁନି ଋଷିଙ୍କ ସାଧନା ଅଂଶ ଥିଲା, ତାହା ଆଜି ବିଶ୍ୱର କୋଟି କୋଟି ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣୁଛି।
1: ଆଜ୍ଞା,
0: ଏହା ନିଶ୍ଚିତ ଭାବରେ ଆମ ପାଇଁ ଗର୍ବର ବିଷୟ। ମୋ ମତରେ ଯୋଗର ଏକ ପ୍ରକୃତ ସଫଳତା ସେତେବେଳେ ଆସିବ ଯେତେବେଳେ ଏହା କେବଳ ଏକ ଦିବସ ପାଳନ ମଧ୍ୟରେ ସୀମିତ ନ ରହି ଦୈନନ୍ଦିନ ଅଭ୍ୟାସରେ ପରିଣତ ହେବ। ବର୍ଷକୁ ଏକ ଦିନ ଯୋଗ ଅଭ୍ୟାସ ପାଳନ କରିବା ନିଶ୍ଚିତ ଭାବରେ ଭଲ ପଦକ୍ଷେପ, କିନ୍ତୁ ପ୍ରତିଦିନ କିଛି କିଛି ସମୟ ଯୋଗ ପାଇଁ ଧ୍ୟାନ ଦେବା ଅଧିକ ମହତ୍ତ୍ୱପୂର୍ଣ୍ଣ। ଶେଷରେ ମୁଁ କହିବି ଯେ ଯୋଗ ହେଉଛି ସୁସ୍ଥ ଶରୀର, ଶାନ୍ତ ମନ, ସନ୍ତୁଳିତ ଚିନ୍ତାଧାରା ତଥା ସୁନ୍ଦର ଜୀବନର ଚାବିକାଠି। ଏହା କୌଣସି ଏକ ବର୍ଗ, ଧର୍ମ ବା ଦେଶର ସମ୍ପତ୍ତି ନୁହେଁ, ଏହା ସମଗ୍ର ମାନବ ଜାତି ପାଇଁ ଏକ ଅମୂଲ୍ୟ ଉପହାର। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ଜୀବନର ଏକ ଅଂଶ କରିବା ଉଚିତ।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ। ତେବେ ମ୍ୟାଡ଼ାମ ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ବହୁତ ସୁନ୍ଦର ଭାବରେ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି ଯୋଗ ଦିବସ ସମ୍ପର୍କରେ ଆମର ଶ୍ରୋତବନ୍ଧୁମାନଙ୍କୁ ଜଣାଇଲେ। ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ। ଶେଷରେ ମୁଁ ଗୋଟିଏ କଥା କହିବି, ରୋଗ ନହେବା ପାଇଁ କରିବା ଯୋଗ, ଯୋଗ କଲେ ଆମେ ହୋଇବା ନିରୋଗ। ଧନ୍ୟବାଦ।

ଶ୍ରୋତାବନ୍ଧୁ ଆଲୋଚନା କରୁଥିଲେ ଆନ୍ତର୍ଜାତୀୟ ଯୋଗ ଦିବସ ସମ୍ପର୍କରେ। ତେବେ ଆମେମାନେ ମଧ୍ୟ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତାବନ୍ଧୁମାନେ ବେଶ୍ ଉପକୃତ ହୋଇପାରିଥିବେ ଏବଂ ନିୟମିତ ଯୋଗ ମଧ୍ୟ କରିବେ। ତେବେ ଶ୍ରୋତାବନ୍ଧୁ, ଶେଷରେ ଏତିକି କହିବାକୁ ଚାହିଁବି, ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଏକ ସୁସ୍ଥ, ସୁଖୀ ଏବଂ ସନ୍ତୁଳିତ ଜୀବନର ଚାବିକାଠି। ଆସନ୍ତୁ, ଏହି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆମେ ସମସ୍ତେ ଯୋଗକୁ ନିଜ ଜୀବନରେ ସ୍ଥାନ ଦେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରିବା। ଯୋଗକୁ ଆପଣାନ୍ତୁ, ସୁସ୍ଥ ଜୀବନ ଗଢ଼ନ୍ତୁ। ତେବେ ଶ୍ରୋତାବନ୍ଧୁ, ସମୟ ଅବିରାମ ଗତିରେ ଗତିଶୀଳ, ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ। ଚିଠି ପଠାଇବାର ଆମର ଠିକଣାଟି ହେଉଛି ବିକାଶ ଧାରା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ, ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯେ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶ୍ରୋତାନ୍ଧୁ ପ୍ରଚାର କଲୁ କାର୍ଯ୍ୟକ୍ରମ ବିକାଶଧାରା। ଆଜି ଏଥିରେ ବିଷୟ ଥିଲା ଆନ୍ତର୍ଜାତୀୟ ଯୋଗ ଦିବସ, ସୁସ୍ଥ ଶରୀର ସୁସ୍ଥ ମନ ଓ ସୁନ୍ଦର ଜୀବନର ପଥ। ଏ ସମ୍ପର୍କରେ ଆଲୋଚନା କଲେ ଅର୍ଚ୍ଚନା କର। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମଧୁସ୍ମିତା ବିଶ୍ୱାଳ।

ശ്രോതാവിനെ നമുക്ക് ശുണുച്ചി ആകാശവാണി രൌർകെല്ലാ കേന്ദ്രരു ആമര കാര്യക്രമ പ്രചാര കരാଯାଉଛି FM ବ୍ୟାଣ୍ଡରେ 102.6 MHz। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758।

ଶ୍ରୋତାବନ୍ଧୁ ସକାଳ 8ଟାରେ ଶୁଣିପାରିବେ ସମାଚାର ପ୍ରଭାତ ଏବଂ ପରେ ପରେ 8:15 ମର୍ଣ୍ଣିଂ ନ୍ୟୁଜ୍। ସକାଳ 8:30 ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ପ୍ରସନ୍ନ କୁମାର ମିଶ୍ର ଏବଂ ଗୀତାରାଣୀ ଦାସ। ସକାଳ 8:45 ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଛନ୍ତି ସୋମନାଥ ଏକା ଏବଂ ସାଥୀମାନେ। ସକାଳ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ, ସକାଳ 10:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ, ଦିନ 12:00 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର ଶ୍ରୋତାମାନେ ଶୁଣିପାରିବେ 1310 ଭାଗ।

ଅପରାହ୍ନ ପାଞ୍ଚଟାରେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ, ଅପରାହ୍ନ 5:30 ନାରୀ ମହଲ କାର୍ଯ୍ୟକ୍ରମ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ଖେତ ଖମାର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଆଜି ଏଥିରେ ରହିଛି ବ୍ୟବସାୟିକ ଭିତ୍ତିରେ ଫଳ ଚାଷ ସମ୍ପର୍କରେ କମଳା ସିଂଙ୍କ ସହ ସାକ୍ଷାତକାର, ରାତି 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10:00 ଗୀତ ଓ ଗଜଲ କାର୍ଯ୍ୟକ୍ରମ, ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଉସ୍ତାଦ ବିସ୍ମିଲ୍ଲା ଖାଁ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସେହନାଇ ବାଦନ ରାଗ ବିହାଗ। ଶ୍ରୋତବନ୍ଧୁ, ଏ ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଗଲା। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 8 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବୁଝୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବା ଗୌରହରି ଦଳେଇଙ୍କ ରଚନାରୁ। ପ୍ରଥମେ ଶୁଣିବା ଶିଳ୍ପୀ ପ୍ରସନ୍ନ କୁମାର ମିଶ୍ରଙ୍କ କଣ୍ଠରୁ।

ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଶୁଣିବା ପ୍ରସନ୍ନ କୁମାର ମିଶ୍ର ଏବଂ ଗୀତାରାଣୀ ଦାସଙ୍କ କଣ୍ଠରୁ ଗୀତ ରଚନା କରିଛନ୍ତି ଗୌରହରି ଦଳେଇ।

0: ଶ୍ରୋତାନ୍ଦୁ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କଲେ ସୋମନାଥ ଏକା ଏବଂ ସାଥୀମାନେ। ଶ୍ରୋତାନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।
1: ସାଥୀଙ୍କ ଆବାସ ନୀତିଶ ତିୱାରୀ କେ ବୋଲ ଅମିତ୍ ତ୍ରିବେଦୀ କା ସଙ୍ଗୀତ କାର୍ଯ୍ୟକ୍ରମ ଚତୁର୍ଲୋକ ମେ ବକ୍ତ ହେ ଛୋଟେ ସେ ଅନ୍ତରାଲ କା।

ଶ୍ରୋତାଙ୍କୁ ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ ଜାଭେଦ ଅଖତରଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ଶଙ୍କର ଆସାନ ଲୟ। ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। କଥାଚିତ୍ର କଭି ଅଲବିଦା ନା କେହନା।

0: ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302 ରେ।
1: ଶ୍ରୋତାମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମରେ ଏଥର ଶୁଣିବା ସାଧନା ସରଗମଙ୍କ କଣ୍ଠରେ ଜାଭେଦ ଅଖ୍ତରଙ୍କ ରଚନା, ସଙ୍ଗୀତ ଶଙ୍କର ଏହସାନ ଲୟ। କଥାଚିତ୍ର କ୍ୟୁଁ ହୋ ଗୟା ନା।

0: ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ।
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ।
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ, ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ। ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତାମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣିବା ବିନୋଦ ରାଠୋରଙ୍କ କଣ୍ଠରେ ସ୍ୱାନତ କିର୍କିରେଙ୍କ ରଚନା, ସଙ୍ଗୀତ ଶାନ୍ତନୁ ମୈତ୍ରା, କଥାଚିତ୍ର ଲଗେ ରହୋ ମୁନ୍ନା ଭାଇ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣିବା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶାନ୍ ଏବଂ ଗାୟତ୍ରୀ ଅୟରଙ୍କ ମିଳିତ କଣ୍ଠରେ, ଜୟଦୀପ ସାହାନୀଙ୍କ ରଚନା, ସଙ୍ଗୀତ ବିଶାଲ ଶେଖର, କଥାଚିତ୍ର ସଲାମ ନମସ୍ତେ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୟୂରଭଞ୍ଜର ଦାଣ୍ଡବୋଷ ଏୟାର ଷ୍ଟ୍ରିପ୍ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି ଏବଂ ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ରପତି ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉତ୍ସର୍ଗ କରିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ଭାରତ ସିକିଲ୍ ସେଲ୍ ବା ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଦୂରୀକରଣ କରିପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟରେ ବଂଶାନୁକ୍ରମିକ ଭାବେ ରକ୍ତଶିକୁଳି ରୋଗ ଦେଖାଦେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହେଉଥିବାରୁ ଏହାର ନିରାକରଣ ପାଇଁ ଉଦ୍ୟମର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରକ୍ତଶିକୁଳି ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ମଧ୍ୟପ୍ରଦେଶରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
1: राष्ट्रीय सिकल सेल एनीमिया उन्मूलन मिशन के अंतर्गत मध्य प्रदेश ने जो बहुआयामी उपलब्धियां हासिल की है इसके लिए मैं राज्य सरकार की सराहना करती हूँ। वर्ष 2023 में राष्ट्रीय मिशन का शुभारंभ करते समय जो अनेक बड़े लक्ष्य

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ମଧ୍ୟ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ

ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ପ୍ରତ୍ୟେକ ଅତିରିକ୍ତ ନିଯୁକ୍ତି ଉପରେ ନିଯୁକ୍ତିଦାତାଙ୍କୁ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦ୍ଲାଜୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ରୋଜଗାର ସୃଷ୍ଟିକୁ ସମର୍ଥନ ତଥା ରୋଜଗାର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ 1,216 ସିଟ୍ ଏବଂ ସରକାରୀ କଲେଜରେ 4,684 ସିଟ୍କୁ ବୃଦ୍ଧି କରାଯାଇଛି। ସେହିଭଳି 488 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 3,416 ସିଟ୍, 662 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 1,056 ସିଟ୍ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତି ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମହାଦେବଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି, ଶୀତଳଷଷ୍ଠୀ ଉତ୍ସବ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ସମେତ 100 ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ନିଟ୍ UG ପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ

0: ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ାରୁ ସକାଳ 7-8 ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା ଶେଷ ହେବାର 30 ମିନିଟ୍ ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆଜି ଜିଲ୍ଲା ପୌରାଞ୍ଚଳ ପରିଦର୍ଶନ କରି ଏସ୍ଆଇଆର୍ ଫର୍ମ ପୂରଣ ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗର ଚିହ୍ନଟ ଓ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି।
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି ଆର୍ବିସି ବା ଲୋହିତ ରକ୍ତ କଣିକା ଗୋଟେ ତା ଭଳି ବଙ୍କା ଆକୃତିର ହୋଇଯାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ ଡିଏନ୍ଏ ରେ ଏମିନୋ ଏସିଡ୍ ସିକ୍ୱେନ୍ସ ଚେଞ୍ଜ ହେଇଯାଇଥାଏ, ଆଉ ଏଇ ଡିଜିଜ୍ ଫ୍ୟାମିଲିରେ ବାପା ମାଙ୍କଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ହୁଏତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ

ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି

ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀ ମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। ଶ୍ରୋତା ଭଉଣୀ, ନାରୀ ହେଉଛି ସମାଜର ମୁଖ୍ୟ କେନ୍ଦ୍ରବିନ୍ଦୁ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ମହିଳା ବର୍ତ୍ତମାନ ନିଜକୁ ପ୍ରତ୍ୟେକଟି କ୍ଷେତ୍ରରେ ଯଥା ଆର୍ଥିକ, ସାମାଜିକ, ବୈଷୟିକ, ରାଜନୈତିକ ପ୍ରତ୍ୟେକଟି କ୍ଷେତ୍ରରେ ନିଜକୁ ସାମିଲ କରି ଆତ୍ମନିର୍ଭରଶୀଳ ହୋଇପାରିଲାଣି। ଆଉ ମହିଳାମାନଙ୍କର ଏହି ବିକାଶକୁ ନେଇ ଆମର ସରକାର ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରାଇବା ସହିତ ସେମାନଙ୍କର କିଭଳି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ତେଣୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି। ଯେମିତିକି ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା, ମାତୃ ବିକାଶ ଯୋଜନା ଏବଂ ମା'ମାନଙ୍କର ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ପାଇଁ SHG ଗ୍ରୁପ୍ ବା ସ୍ୱୟଂ ସହାୟକ ଗୋଷ୍ଠୀ ଏହିପରି ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଯେଉଁ ଯୋଜନାମାନଙ୍କ ମଧ୍ୟରୁ SHG ଗ୍ରୁପ୍ ବା ସ୍ୱୟଂ ସହାୟକ ଗୋଷ୍ଠୀ ଅନ୍ୟତମ। ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବା ଏହି ଯୋଜନା ମାଧ୍ୟମରେ ଆମର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହିତ ସେମାନଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରିପାରୁଛନ୍ତି। ଆହୁରି ଏକ ଅନ୍ୟତମ ବିଷୟ ହେଲା ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହିତ ଏହି ଗୋଷ୍ଠୀ ଆମର ପରିବେଶ ସ୍ୱଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ କେନ୍ଦ୍ରୀୟ କରିଛନ୍ତି। ଯେମିତିକି ଆମର ପ୍ରତ୍ୟେକ ଦିନ ଘର ତଥା ବାହାରରୁ ବାହାରୁଥିବା ଅଳିଆ ଆବର୍ଜନାକୁ ନେଇ ସେମାନେ ଏହି SHG ଗ୍ରୁପ୍ ମାଧ୍ୟମରେ ଖତ କମ୍ପୋଷ୍ଟ ସାର ତିଆରି କରୁଛନ୍ତି, ଯେଉଁ ଖତ କମ୍ପୋଷ୍ଟ ସାର ଆମର ପରିବେଶ ସ୍ୱଚ୍ଛତା ଦିଗରେ ସହାୟକ ହୋଇପାରୁଛି। ତେବେ ଶ୍ରୋତା ଭଉଣୀ, ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହିତ ପରିବେଶର ସ୍ୱଚ୍ଛତା ଦିଗକୁ

ସୃଷ୍ଟି ଦେବା ସହିତ କିପରି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ଏହି ଏସ୍ଏଜି ଗ୍ରୁପ୍ ମାଧ୍ୟମରେ ଆସନ୍ତୁ ଜାଣିବା ଆଜିର ଆମର କାର୍ଯ୍ୟକ୍ରମରେ। ଆଜିର ଆମର କାର୍ଯ୍ୟକ୍ରମରେ ଆମେ ବିଶେଷ ଭାବେ ଜାଣିବା ବର୍ତ୍ତମାନ ସମୟରେ ଏହି ଏସ୍ଏଜି ଗ୍ରୁପ୍ ମାଧ୍ୟମରେ ମହିଳାମାନେ କେତେ ଆତ୍ମନିର୍ଭରଶୀଳ। ତେବେ ଏ ସମ୍ପର୍କରେ ଅନେକ କିଛି କଥା ଜାଣିବା ଆଜିର ଆମର ଅତିଥିଙ୍କ ଠାରୁ, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ମ୍ୟାଡାମ ନମସ୍କାର।
1: ନମସ୍କାର
0: ମ୍ୟାଡାମ, ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ତେବେ ମ୍ୟାଡାମ, ପ୍ରଥମେ ଆମ ଶ୍ରୋତାଭିଣୀମାନଙ୍କୁ ଆପଣଙ୍କର ପରିଚୟଟି ଦିଅନ୍ତୁ।
1: ମୋ ନାଁ ସରସ୍ୱତୀ ଲୋହାର, ମୁଁ ଜ୍ୟୋତି ଏସ୍ଏଜିର ସେକ୍ରେଟାରୀ, ଏବେ ଆରଏମ୍ସିରେ ବର୍ଜ୍ୟବସ୍ତୁ ପରିଚାଳନା ଆମେ କରୁଅଛୁ ଆମ ଏସ୍ଏଜି।
0: ତେବେ ମ୍ୟାଡାମ, ଆପଣ ତ ବହୁତ ସୁନ୍ଦର କାର୍ଯ୍ୟ କରୁଛନ୍ତି, ବହୁତ ଗୁଣର ଅଧିକାରିଣୀ ମଧ୍ୟ। ତେବେ ପ୍ରଥମେ ଆମକୁ କୁହନ୍ତୁ, ଆଜିର ଆମର ସମାଜରେ ନାରୀ କେତେ ନିର୍ଭରଶୀଳ ଏବଂ ଏହି କଥାକୁ ନେଇ ଆପଣଙ୍କର ମତ କ'ଣ ରହିଛି?
1: ନାରୀଟିଏ ପରିବାରର ମେରୁଦଣ୍ଡ, ସୁସ୍ଥ ପରିବାର ସହ ସୁସ୍ଥ ସମାଜ ଗଠନରେ ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପରିବାରର ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଏସବୁର ସୁପରିଚାଳନା କେବଳ ନାରୀଟି ହିଁ କରିଥାଏ। ଆଜିର ସମାଜରେ ନାରୀ ଆତ୍ମନିର୍ଭର କହିଲେ ଭୁଲ ହେବ ନାହିଁ। ବହୁ କ୍ଷେତ୍ରରେ, ଶିକ୍ଷା ବ୍ୟବସ୍ଥା, ରାଜନୀତି କ୍ଷେତ୍ରରେ ନାରୀଟିଏ ବେଶ ସକ୍ରିୟ ଏବଂ ଆତ୍ମନିର୍ଭର ଥିଲାବେଳେ କେଉଁଠି ନା କେଉଁଠି ସମାଜ ଏବଂ ଆର୍ଥିକ କ୍ଷେତ୍ରରେ ସେ ନିର୍ଭରଶୀଳ ଅଛନ୍ତି।
0: ଆପଣ କହୁଛନ୍ତି ଯେ ପୂର୍ଣ୍ଣ ମାତ୍ରାରେ ହୋଇପାରିନାହାନ୍ତି, କିନ୍ତୁ ମୁଁ କହିପାରେ ଆପଣ ଜଣେ ଜ୍ୱଳନ୍ତ ଉଦାହରଣ ଆମର ନାରୀ ସମାଜ ପାଇଁ। ତେବେ ଆପଣଙ୍କ ମତରେ ବର୍ତ୍ତମାନ ସ୍ଥିତିରେ କିପରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଏବଂ ମହିଳାମାନେ ମଧ୍ୟ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ବିଷୟରେ କୁହନ୍ତୁ।
1: ଦେଖନ୍ତୁ, ଛୋଟବେଳୁ ଆର୍ଥିକ ଅନାଟନ ମୋତେ ବିଚଳିତ କରୁଥିଲା। ବାପା ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି, ମା ଗୃହିଣୀ ଅଟନ୍ତି, ସେ ନିର୍ଣ୍ଣୟ ନେଇପାରୁନଥିଲେ, ମାନେ ଘରର ଡିସିଜନ ମା ନେଇପାରୁନଥିଲେ। ପାଖ ସ୍କୁଲରେ ପାଠ ପଢି ମୋତେ ପଠାଉଥିଲେ, କହୁଥିଲେ ପାଠ ପଢିଥା, ମୋ ପରି ହେବୁ ନାହିଁ। ମାଙ୍କ କଥା ମୋ ଭିତରେ ସମ୍ବେଦନା ସୃଷ୍ଟି କରୁଥିଲା। ମୋତେ ମାନେ ଗୋଟେ କେମିତି ଗୋଟେ ଲାଗୁଥିଲା କି ମା ମୋତେ ଏମିତି କ'ଣ ପାଇଁ କହୁଛନ୍ତି କି ପାଠ ପଢିଥା, ମୋ ପରି ହେବୁ ନାହିଁ। କିନ୍ତୁ ମୁଁ ମାନେ ପରେ ବୁଝିଲି କି ପାଠ ପଢିବାଟା ନିହାତି ଜରୁରୀ ସମାଜ ପାଇଁ। ଗୋଟେ ଯଦି ଆଗକୁ ଯିବାର ଅଛି ହେଲେ ପାଠଟା ନିହାତି ଜରୁରୀ, ଏଜୁକେସନ ନିହାତି ମାନେ ମଣିଷକୁ ସେ ବହୁତ ଆଗକୁ ନେଇଥାଏ। ତ ପାଠ ପଢିଲି, ତାପରେ ଯେତେବେଳେ ମୁଁ ବଡ ହେଲି ମୁଁ ଭାବିଲି ମୁଁ କିଛି ନା କିଛି କରିବି, ମାନେ ସମାଜ ପାଇଁ ବି କରିବି ଏବଂ ନିଜ ପାଇଁ ବି କରିବି। ମୁଁ କମ୍ ପାଠ ପଢିଛି କହିକି ସେମିତି ନେଇକି ମୁଁ ରହିଯିବି? ତାପରେ ମୁଁ ମୋ ପରିକା ଯେତେ ମହିଳା ଅଛନ୍ତି ତାଙ୍କୁ ଏକାଠି କରିଲି, 12 ଜଣଙ୍କୁ ନେଇକି ଗୋଟେ ଏସ୍ଏଚ୍ଜି ଗଠନ କରିଲି। ଆଉ ସେ ଏସ୍ଏଚ୍ଜିର ଆମର କ'ଣ, ଆମର ପାସବୁକ୍ ଖୋଲା ହୁଏ ବ୍ୟାଙ୍କରେ, ଏସବୁ କାମ କରିଲୁ। ତାପରେ ଆମେ ଆରଏମ୍ସିରେ ଗୋଟେ ଟେଣ୍ଡର ମାନେ ପାଇବା ପାଇଁ ଗୋଟେ ପକେଇଲୁ, ତାପରେ ଆମେ ଟେଣ୍ଡର ପାଇଲୁ। ଆଉ ସେଇଟା ଆମେ ଯେଉଁ ଆରଏମ୍ସି ମାନେ ଯେଉଁ ଦେଇଛି ଆମକୁ କାମ, ମାଇକ୍ରୋ କମ୍ପୋଷ୍ଟିଂ, ସେଠି ଏବେ ଆମେ କାମ କରୁଛୁ।
0: ଏବେ ମ୍ୟାଡାମ, ଆପଣ ଯେମିତି କହିଲେ ଯେ ଆପଣ ଏସ୍ଏଚ୍ଜି ଗ୍ରୁପ ମାଧ୍ୟମରେ ମାଇକ୍ରୋ କମ୍ପୋଷ୍ଟ ଗୋଟେ କାମ କରୁଛନ୍ତି, ଯୋଉଟାକି ଆରଏମ୍ସି ଲେବଲରେ ଆପଣ ସେ କାର୍ଯ୍ୟଟି କରୁଛନ୍ତି, ତେବେ ଏସ୍ଏଚ୍ଜି ଗ୍ରୁପରୁ ଏହି ଆରଏମ୍ସି ଲେବଲରେ କାମ କରିବା ଏଇ ଯୋଉ ଯାତ୍ରାଟା କ'ଣ ରହିଛି ଏବଂ ଏଇଟା କ'ଣ କେମିତି ଆପଣ କାମଟି କରୁଛନ୍ତି ସେ ବିଷୟରେ?
1: ଦେଖନ୍ତୁ, ଏଇଟା ଆମର ବହୁତ କଷ୍ଟଦାୟକ ଥିଲା, କାହିଁକି ନା ଯେତେବେଳେ ଆମେ ଫାଷ୍ଟ କାମ କରିଲୁ, ଦେଖନ୍ତୁ ବର୍ଜ୍ୟବସ୍ତୁକୁ, ବର୍ଜ୍ୟବସ୍ତୁ କୋଉଠୁ ଆସେ? ଘରରୁ ହିଁ ଆସେ କି ଆମ ଶରୀରରୁ ହିଁ ଆସେ ଥାଏ ବର୍ଜ୍ୟବସ୍ତୁ, କ'ଣ ଅଲଗାରୁ ଆସେ? କିନ୍ତୁ ସମାଜ ସେତେବେଳେ ଯେତେବେଳେ ପ୍ରଥମ ଆମେ କରିଲୁ, ଆର୍ ଟିକେ ତ ଆମକୁ ଟିକେ ଘୃଣା ଦୃଷ୍ଟିରେ ଦେଖିଲେ ସେମାନେ, ମାନେ ସେମାନେ କହିଲେ କି କଚଡ଼ା ଫ୍ୟାକ୍ଟ୍ରି କାମ କରିବା ପାଇଁ ଯାଉଛନ୍ତି। କିନ୍ତୁ ଆମକୁ ଦୁଃଖ ଲାଗିଲାନି, କାହିଁକିନା ଆମେ ଗୋଟେ ସମାଜକୁ ସଫା ସୁତୁରା ମାନେ ଗୋଟେ ସୁସ୍ଥ ସମାଜ ଗଢିବା ପାଇଁ ଗୋଟେ ପରିବେଶକୁ ସଫା ସୁତୁରା ବି ତ ରଖିବା ଦରକାର ନା, ସେଥିପାଇଁ ଆମକୁ ଭଲ ଲାଗିଲା। କାହିଁକିନା ଆମେ ଯେଉଁ ଆମର ଜାତୀୟ ପିତା

0: ମହାତ୍ମା ଗାନ୍ଧୀ ଏ ସ୍ୱପ୍ନଟା ଦେଖିଥିଲେ ତ ଆମ ଗୁରୁବେଳାକୁ ଲାଗିଲା ଜାତୀୟ ପିତା ଯୋଉ ମହାତ୍ମା ଗାନ୍ଧୀ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନରେ ଆଜି ଆମେ ଅଂଶ ଗ୍ରହଣ କରିଥିବାରୁ ଆମେ ନିଜକୁ ଗର୍ବ ଅନୁଭବ କରିଲୁ।
1: ଆଚ୍ଛା ତେବେ ମ୍ୟାଡାମ ଆପଣ ଯେମିତି କହିଲେ ଯେ ଆପଣ ମହାତ୍ମା ଗାନ୍ଧୀଙ୍କର ଯୋଉ ସ୍ୱପ୍ନ ଥିଲା ସ୍ୱଚ୍ଛତା ଦିଗ ପ୍ରତି ଧ୍ୟାନ ଦେଇଛନ୍ତି ଏହା ପ୍ରକୃତରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ମଧ୍ୟ କିନ୍ତୁ ଆମେ ଯେତେ ଦୂର ଶୁଣିଛୁ SHG ଗ୍ରୁପ ମାଧ୍ୟମରେ ଲୋକମାନେ ମହମବତୀ ତିଆରି କରୁଛନ୍ତି ପାମ୍ପଡ଼ ତିଆରି କରୁଛନ୍ତି ଛତୁ ଚାଷ କରୁଛନ୍ତି ମାନେ କୁକୁଡ଼ା ଚାଷ କରୁଛନ୍ତି ଏଇଭଳି ଅନେକ ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ବାହାରେ ମାର୍କେଟିଂ କରୁଛନ୍ତି ବିକ୍ରି କରୁଛନ୍ତି ସେଇଥିରୁ ପଇସା ଉପାର୍ଜନ କରୁଛନ୍ତି କିନ୍ତୁ ଆପଣଙ୍କୁ SHG ଗ୍ରୁପ ମାଧ୍ୟମରେ ଏଇ କାର୍ଯ୍ୟଟି କରିବା ପାଇଁ କିପରି ମନ ବଳିଲେ?
0: ଦେଖନ୍ତୁ ଆମର ବସ୍ତିରେ ଆମର ଯୋଉ ଅଙ୍ଗନବାଡ଼ି ଦିଦି ଅଛନ୍ତି ସେ ଆମକୁ ଏ ବିଷୟରେ ଆମକୁ ଜଣେଇଲେ କି ଏବେ ଗୋଟେ ସରକାର ନୂଆ ଯୋଜନା କରିଛନ୍ତି SHG ମାଧ୍ୟମରେ ଯୋଉ ମା ମାନେ ଘରେ ରହୁଥିଲେ ହାଉସ ୱାଇଫ ଥିଲେ ସେମାନେ କେମିତି ଦୁଇ ପଇସା ରୋଜଗାର କରିବେ। ଆଜି ଦେଖନ୍ତୁ ବଳି ପାମ୍ପଡ଼ ଆଉ ବଳି ପାମ୍ପଡ଼ ହେଇକି ରହିନି ଆଚାର ହେଇକି ରହିନି ସେ ବିଦେଶ ଦୁବେଇ ଯାଇକି ବି ଆମେ ଆସିଲୁଣି। ସେଥିପାଇଁ ଆମେ ଫାର୍ଷ୍ଟ ଦେଖନ୍ତୁ ସିଲେଇ ମୁଁ ଏଇ ଯୋଉ RMC କାମଟା ତ 2020ରୁ କରିଛି ସ୍ୱଚ୍ଛ ଭାରତର ଯୋଉ ଆସିଲା ନହେଲେ ଆମେ ଆଗରୁ ସିଲେଇ କରୁଥିଲୁ ମାନେ ପରିବା ଚାଷ ଫୁଲ ଚାରା ଏଇସବୁ କରୁଥିଲୁ ଆଉ ଏଇ ଫୁଲ ଚାରା ବିକ୍ରି ମଧ୍ୟ ଆମେ କରୁଥିଲୁ। ସିଲେଇ ଏବେ ବି ମୁଁ ସ୍କୁଲ ୟୁନିଫର୍ମ ଅଙ୍ଗନବାଡ଼ି ୟୁନିଫର୍ମ ନିଜେ ଆମେ ସିଲେଇ କରିକି ଦଉ।
1: ତ SHG ଗ୍ରୁପ ମାଧ୍ୟମରେ ଏଇ କାମଟି କରୁଛୁ
0: ଆଜ୍ଞା।
1: ପରବର୍ତ୍ତୀ ସମୟରେ ଏଇ କମ୍ପୋଷ୍ଟ ଜିନିଷ
0: 2020ରେ ଯେତେବେଳେ ଆମର ଗୋଟେ ରାଉରକେଲାରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଉ ହେଲା ସେତେବେଳେ ଆମେ ଏଇ ଟେଣ୍ଡର କରିକି ଆମେ ଏଇ କାମଟାକୁ ହାତକୁ ଆଣିଥିଲୁ।
1: ତ ମ୍ୟାଡାମ ଏଇ ଯୋଉ ଟେଣ୍ଡରଟି ନେଲେ ଆପଣଙ୍କୁ ଏଇ ଟେଣ୍ଡର ନେବାରେ କେମିତି କିଏ ସହଯୋଗ କଲେ କେମିତି ଆପଣ ଏଇ ଟେଣ୍ଡର ନେଇକି କାର୍ଯ୍ୟଟି କରୁଛନ୍ତି?
0: ଏଇଠି ଅଛନ୍ତି ଯୋଉ ଆମର CEO ଥାନ୍ତି RMCରେ ସେ ମ୍ୟାଡାମ ମାନେ ଯୋଉ ମୁକ୍ତା ଯୋଜନାରେ ଏଇ କାମ ସବୁ ବାହାରେ ଆଉ ଆମେ ଫର୍ମ ପକେଇଥିଲୁ ଆଉ ତାପରେ କାମଟା ପାଇଲୁ।
1: ତେବେ ଏଇ ଯୋଉ ଏଇ SHG ଗ୍ରୁପରେ ସାମିଲ ହେବା ପାଇଁ ଗୋଟେ ମହିଳାକୁ କଣ କଣ କରିବା ଆବଶ୍ୟକ?
0: ଦେଖନ୍ତୁ ପ୍ରଥମେ ତ ନିଜକୁ କେବେ ଛୋଟ ଭାବିବା କଥା ନୁହେଁ ସମସ୍ତଙ୍କର କିଛି ନା କିଛି ଗୁଣ ଥାଏ ତ ନିଜର ଗୁଣ ଯାହା ବି ଅଛି ଆପଣ ବଳି ଜାଣନ୍ତୁ କି ସିଲେଇ କାମ ଜାଣିଛନ୍ତି ଯାହା ବି ଜାଣିଛନ୍ତି ଯେମିତି ଏବେ ଆମେ ବର୍ଜ୍ୟବସ୍ତୁରୁ ଖତ ତିଆରି କରୁଛୁ ସେ ଖତକୁ ବିକ୍ରି କରୁଛୁ ସେମିତି ସେମାନେ ନିଜକୁ ଯଦି ମାନେ ଆଗକୁ ଆଣିବା ପାଇଁ ଚାହୁଁଛନ୍ତି ତାଙ୍କୁ ଡରିବା କଥା ନୁହେଁ। ସମାଜରେ କିଛି କାମ ବି ଛୋଟ ବଡ଼ ନୁହେଁ ଛୋଟରୁ ହିଁ ବଡ଼ ମାନେ କାମ ଆରମ୍ଭ ହୋଇଥାଏ। ମୁଁ ବି ଜଣେ କମ୍ ପାଠ ପଢ଼ିଛି ଝିଅ ମାନେ ବେଶୀ ପାଠ ପଢ଼ିନି କିନ୍ତୁ ମୁଁ ଯଦି ଆଗକୁ ଆସିପାରିଲି ଆଉ ଏବେ କରିପାରୁଛି ତ ସେମାନେ ବି କରିପାରିବେ। 12 ଜଣ ମହିଳାକୁ ନେଇକି ଗୋଟେ ମିଟିଂ କରାହୁଏ ସଭା ମାନେ ବୈଠକ କରାହେବ ସେ ବୈଠକରେ ଗ୍ରୁପର ଗୋଟେ ନାଁ ଦିଆହୁଏ ତାପରେ ବ୍ୟାଙ୍କରେ ପାସବୁକ୍ ଖୋଲା ହେବ ତାପରେ ଧର ମାସିକ ସମସ୍ତଙ୍କର ମନ ଜାଣିକି ସହମତି ନେଇକି ଆମେ ଧର 100 ଟଙ୍କା ହଉ କି 50 ଟଙ୍କା ସେଟା ଆମର ସମସ୍ତଙ୍କର ସ୍ଥିତିକୁ ଜାଣିକି ସେମିତି ନେଇକି ମୁଁ କହିବି 500 ଟଙ୍କା ରଖିବି ରଖିପାରିବି କିନ୍ତୁ ସମସ୍ତେ ସମାନ ଭାବରେ ଯୋଉଟା ଆମେ ପାରିବୁ ମା ମାନେ ସେଇଟା ଆମେ ପଇସା ରଖିବୁ ଖାତା ଖୋଲିବୁ। ତାପରେ ଯୋଉ ସରକାର ଏବେ ବିଭିନ୍ନ ପ୍ରକାର କାମ ଆସୁଛି ମୁକ୍ତା ଯୋଜନା ହେଲା ବହୁତ ପ୍ରକାର କାମ ଆସୁଛି ସେଟା ସେମାନେ ଆପ୍ଲାଏ କରିପାରିବେ ନେବେ ଯଦି ଠିକ ଅଛି ସେ କାମ ଯଦି ନ ମିଳିଲା ସେମିତି କିଛି ନାହିଁ କି ସବୁ ମା କୁ କାମ ମିଳିବ କହିକି ସେମାନେ ତାଙ୍କର ଯୋଉ କହିଲେ ନିଜର କିଛି ତ ଗୋଟେ କ୍ୱାଲିଟି ଥିବ କିଛି ଗୁଣ ଥିବ ସେ ସିଲେଇ କରିପାରେ ପାମ୍ପଡ଼ କରିପାରେ ଯାହା ବି କରିକି ସେ ସରକାର ଆମକୁ ଧରନ୍ତୁ ଦୋକାନ ବି ଖୋଲି ଦେଇଛନ୍ତି ଆପଣ ଆଣିକି ଏଇଠି ବିକ୍ରି କରିପାରିବେ କହିକି।
1: ତ ଏଇଭଳି ଭାବେ ଆପଣଙ୍କର ସିଷ୍ଟମେଟିକ୍ ରହିଛି ଯେ SHG ଗ୍ରୁପରୁ ମହିଳାମାନେ ଏଇସବୁ ପ୍ରଡକ୍ଟ ତିଆରି କରିବେ ଏବଂ ତାକୁ ଆଣିକି ମାର୍କେଟରେ ବିକ୍ରି କରିବେ। ତେବେ ମ୍ୟାଡାମ ଏଇ ଯୋଉ ଗ୍ରୁପଟି ଆପଣ ତିଆରି କଲେ କେମିତି ଆପଣ ତ ପ୍ରଥମେ ସବୁ ମହିଳା ଏଇ ଜିନିଷକୁ ବୁଝିନଥିବେ କେମିତି ଏଥିରେ ସାମିଲ ହେବା ବାହାରକୁ ଗଲେ କ'ଣ ଅସୁବିଧା ସୁବିଧା ହେବ ବହୁତ କିଛି ପରିସ୍ଥିତି ଆସିଥିବ ତେବେ ଏଇ ଗ୍ରୁପଟି ଆପଣ କେବେ ଆରମ୍ଭ କଲେ ଏବଂ ଏହାଦ୍ୱାରା ମହିଳାମାନେ କିପରି ଉପକୃତ?
0: ମୁଁ ଏଇ ଗ୍ରୁପଟାକୁ 2012 ମସିହା 26 ତାରିଖ ଜୁନ ମାସରେ ଆରମ୍ଭ କରିଥିଲି। ଦେଖନ୍ତୁ ମ୍ୟାଡମ କଷ୍ଟ ତ ବହୁତ ଥିଲା କାହିଁକିନା ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ୁନଥିଲେ
1: କ'ଣ
0: ହଁ ମାନେ ଛାଡ଼ୁନଥିଲେ କହୁଥିଲେ କ'ଣ ତମେ ବାହାରେ ସବୁଦିନ ମିଟିଂ ଯାଉଛ ବୁଲୁଛ ଏସବୁ ଦୁନିଆ କଥା ଶୁଣିବାକୁ ପଡ଼ୁଥିଲା। ଆଖପାଖ ଲୋକ ବି କହୁଥିଲେ କି କ'ଣ ତମେ ଯାଇକି ମିଟିଂ କରୁଛ ବାହାରେ ବୁଲୁଛ ଏସବୁ କହୁଥିଲେ କିନ୍ତୁ ଏବେ ବୁଝିଗଲେଣି ସବୁ ଲୋକ ଆଉ ତାଙ୍କୁ ବୁଝେଇବାକୁ ପଡ଼ୁନି ସେମାନେ ନିଜେ କହୁଛନ୍ତି ମାନେ ଆମକୁ ଦେଖିକି ଆଉ ଦିଦି ଆଉ ମୋ ଭଉଣୀ କି ମୋ ସ୍ତ୍ରୀକୁ ଆପଣ SHG ରେ ରଖନ୍ତୁ ନା ନହେଲେ ଗୋଟେ ଗ୍ରୁପ ଗଠନ କରେଇ ଦିଅନ୍ତୁ।
1: କ'ଣ କ'ଣ ମାନେ ଡକ୍ୟୁମେଣ୍ଟ କ'ଣ କ'ଣ ଦସ୍ତାବିଜ ବା କ'ଣ କ'ଣ କାଗଜପତ୍ର ଦରକାର ହୁଏ?
0: ନାଇଁ ବେଶୀ କିଛି ଦରକାର ହୁଏନି ଆମର ତ ଏଇଟା କାହିଁକି ଗ୍ରୁପରେ ହେଉଛି ଗ୍ରୁପରେ ଗୋଟେ ଆକାଉଣ୍ଟ ଖୋଲାଯିବ ଆଉ ସମସ୍ତଙ୍କର ଆଧାର ଫଟୋ ଆଉ ଫୋନ୍ ନମ୍ବର ଆଉ ସେକ୍ରେଟେରୀ ପ୍ରେସିଡେଣ୍ଟର ହେଉଛି ଫଟୋ ବ୍ୟାଙ୍କ ପାସବୁକ୍ ଦରକାର। ଆମେ ବ୍ୟାଙ୍କ ଯିବୁ ବ୍ୟାଙ୍କରେ ମ୍ୟାଡମ୍ ସାଙ୍ଗେ କଥା ହେବୁ ମ୍ୟାଡମ୍ ଆମକୁ କହିବେ ଠିକ୍ ଅଛି ଆମର ଯେଉଁ ରେଜୁଲେସନ୍ ଲେଖା ହେଇଥାଏ ଆମର ଗ୍ରୁପର ନାଁ ଇଆ ଦେଲୁ 12 ଜଣ ମହିଳା କିଏ କିଏ ଅଛନ୍ତି ସମସ୍ତେ ସାଇନ୍ କରିବେ ସେଇଠି ମ୍ୟାଡମ୍ ଖାତା ଖୋଲିଦେବେ।
1: ତ ଆପଣ ସେଇଠି ପୁଣି କେତେ କ'ଣ ଲୋନ୍ ମିଳେ କେମିତି ଆପଣ ଯୋଜନା ଷ୍ଟାର୍ଟ କରିଥିଲେ, ଏଇ ଏସ୍ଏଚ୍ଜି ଗ୍ରୁପଟା କେମିତି ଆରମ୍ଭ କରିଥିଲେ?
0: ଲୋନ୍ ତ ଦେଖନ୍ତୁ, ଆମକୁ ପ୍ରଥମରେ ମାତ୍ର 6,000 ଟଙ୍କା ମିଳିଥିଲା। ସେତେବେଳେ ଆମେ ମସରୁମ୍ ଚାଷ କରିଥିଲୁ
1: ପ୍ରଥମେ।
0: ହଁ, ମସରୁମ୍ ଚାଷଟା କରିଥିଲୁ, କାହିଁକିନା ଆମର ଦେଖନ୍ତୁ ବସ୍ତି ଏରିଆରେ ସ୍ଲମ୍ ଏରିଆରେ ରହୁଛୁ, ତ ଜାଗା ଟିକେ ଛୋଟ ଅଛି, ତ ସେଥିପାଇଁ ମାନେ ଛତୁ ଚାଷଟା ଆମେ ଛାଡ଼ିଦେଲୁ, ନହେଲେ କରିଥିଲୁ ଛତୁ ଚାଷ। ତାପରେ ଦେଖିଲୁ 2020 ମସିହାରେ କିଛି କାମ ନଥିଲା ଆମ ପାଖରେ, କିଛି ଟୋଟାଲି କାମ ନଥିଲା। ଆମର ଯୋଉ ମା ମାନେ ଅଛନ୍ତି ସେମାନେ ବାହାରକୁ କାମ ଯାଉଥିଲେ, ତାପରେ ତାଙ୍କୁ ବସେଇ ଦିଆଗଲା, କାହିଁକିନା ଆମର ଦେଖନ୍ତୁ ଗରିବ ଶ୍ରେଣୀର ମା ମାନେ ଅଛୁ ଆମେ, ତ ମା ମାନେ ସମସ୍ତେ ଅଲଗା ଘରକୁ କାମ କରିବା ପାଇଁ ଯାଉଥିଲେ। ତ ଯେତେବେଳେ କାମ କରିବା ପାଇଁ ଯାଉଥିଲେ, ତାଙ୍କୁ କହିଲେ କି ନାଇଁ ତମେ ଆଉ କାମ ଆସିବନି, କାରଣ କେତେବେଳେ ଗୋଟେ ସରକାର ଏଇଟା ବାହାରିଲା କି ମୁକ୍ତା ଯୋଜନାରେ ମାଇକ୍ରୋ କମ୍ପୋଷ୍ଟିଂରେ କାମ ଅଛି, ମାନେ ବର୍ଜ୍ୟ ବସ୍ତୁ।
1: ଜଡ଼ିତ
0: ହଁ, ଆମର ଏ କହିଲେ ଏସ୍ଏଚ୍ଜି ମା ମାନେ ମାନେ ପକେଇ ପାରିବେ, ଟେଣ୍ଡର ନେଇପାରିବେ। ତ ଆମେ ଏସ୍ଏଚ୍ଜି ଥ୍ରୁରୁ ଆମେ ଆର୍ଏମ୍ସିରେ ଟେଣ୍ଡର ପକେଇଲୁ, ଆଉ ଏଇ କାମଟାକୁ ଆମେ ଯୋଉ ମାଇକ୍ରୋ କମ୍ପୋଷ୍ଟିଂ ଖତ ତିଆରି ଯୋଉ ହଉଛି ସେଇ କାମଟା ଆମେ ପାଇଲୁ।
1: ତେବେ ମ୍ୟାଡାମ, ଯେମିତି ଆପଣ କହୁଛନ୍ତି ମାଇକ୍ରୋ କମ୍ପୋଷ୍ଟ ତାକୁ ଖତ ତିଆରି କରନ୍ତି, ଏଇଟା କେମିତି କୋଉ ଉପାୟରେ ଖତଟି ତିଆରି କରୁଛନ୍ତି?
0: ଆମର ଯୋଉ ଆପଣ ଜାଣିଥିବେ ଏବେ ଡୋର ଟୁ ଡୋର ଯୋଉ ଗାଡି ବୁଲୁଛି, ଅଦା ଓଳିଆ, ଅଦା ଓଳିଆରୁ ଖତ ତିଆରି ହୁଏ। ଯୋଉ ଧର ଘରର ପରିବା ଚୋପା ହେଲା କି ଅଣ୍ଡାର ଯୋଉ ଛିଲ୍କା ସବୁ ହେଲା, ସେଇଟାରୁ ଆମେ ତିଆରି କରିଥାଉ। ତାର ପ୍ରୋସେସ ହେଉଛି, ଆମର ଗୋଟେ ସଲ୍ୟୁସନ୍ ଅଛି, ଇମେଲ୍ ସଲ୍ୟୁସନ୍, ତାକୁ ଦହି କୁଣ୍ଡା ପାଣି ଦେଇକି ଗୋଟେ ମିଶ୍ରଣ ତିଆରି କରାଯାଏ, ଆଉ ଯୋଉ ଧାନର କୁଣ୍ଡା ସେଟାକୁ ମିଶେଇକି ଆମେ ଆମର ଗୋଟେ ସେ ଟାଙ୍କି ତିଆରି ହେଉଛି, ସେ ଟାଙ୍କିରେ ଆମର 42 ଦିନ ଧରିକି ମାନେ କାମ ହୁଏ। ସେଇଟାକୁ ଆମେ ଦହି କୁଣ୍ଡା ଧାନ କୁଣ୍ଡା ପାଣି ଗୁଡ଼ ଦେଇକି ଗୋଟେ ମିଶ୍ରଣ ତିଆରି କରୁ। ସେଇ ମିଶ୍ରଣକୁ ଆମେ କ'ଣ, ଫାଷ୍ଟ ଆମର ଟାଙ୍କି ଅଛି ମାନେ ଟୋଟାଲ 14 ଟାଙ୍କି ଅଛି, ତ ପ୍ରଥମେ ଗୋଟେ ଟାଙ୍କି ମାନେ ଧର ଏପଟେ 7ଟି ସେପଟେ 7ଟି, ପ୍ରଥମେ ଏଇ 7ଟି କୁଣ୍ଡରେ କାମ ହେବ। ତ ପ୍ରଥମେ ଆମେ ଫାଷ୍ଟ ଟାଙ୍କିରେ ପକେଇଲୁ, ପକେଇଲାର କ'ଣ ଧାନ କୁଣ୍ଡା ଆଉ ଯୋଉ ଦହି ପାଣି ଯୋଉ ଲିକ୍ୱିଡ଼ଟା ଥାଏ ତାକୁ ଆମେ କୁଣ୍ଡାରେ ମିଶେଇଦେଲୁ। ମିଶେଇଲା ପରେ ସେ ଟାଙ୍କିରେ ଗୋଟେ ଲେୟର ବିଛା ହେବ, ବିଛା ହେଲା ପରେ ଆମେ ଯୋଉ ଆମର ଅଛି ସେଡର ମେସିନ୍, ସେ ମେସିନ୍ରେ ତାକୁ କଟିଂ କରାହେବ। କଟିଂ କରିଲା ପରେ ତାକୁ ଆମେ ତାକୁ ମିଶେଇ ତାକୁ ପୁଣି ସେ ଟାଙ୍କିରେ ଦେବୁ, ଯୋଉ ଅଛି ସେଠି ଦେଲା ପରେ ସେମିତି 7 ଦିନ ଯାକ ପୁରା ଏଇ ଟାଙ୍କିରେ, ଆଜି ସୋମବାର ହେଲେ ଏଇ ଟାଙ୍କିରେ, 2 ନମ୍ବରରେ ମଙ୍ଗଳବାର ଦିନରେ 2 ନମ୍ବର ଟାଙ୍କିରେ, ଏମିତି ପଡ଼ିଲା ପଡ଼ି ପଡ଼ିକି 7 ଦିନ ପୁରା ଯିବ। ଏପଟେ ଗଲା ପୁଣି ଆମେ ଫେରିବୁ, ପୁଣି କାହିଁକିନା ଗୋଟେ ଟାଙ୍କିରେ 3 ଲେୟର ପକାଯାଏ 3 ଥର, ତ ଆମେ ପୁଣି ନେକ୍ସଟ ସପ୍ତାହ କ'ଣ ପୁଣି ସେଇ ପ୍ରଥମ ଯୋଉଠି ପକେଇଥିଲୁ ସେଇଠି ଆସିବୁ। ସେମିତି କରିଲୁ, ଏମିତି କରି କରିକି ଆମେ 21 ଦିନ ସେପଟର ଟାଙ୍କିରେ ପକେଇଲୁ। ତାପରେ ଆଉ ଯୋଉ 7ଟା ଟାଙ୍କି ଅଛି, 8 ନମ୍ବର ଟାଙ୍କିକୁ ଯେତେବେଳେ 21 ଦିନ ଏପଟେ ହେଇଯିବ ଆମେ 8 ନମ୍ବର ଟାଙ୍କିକୁ ପଳେଇ ଆସିବୁ। ତାପରେ ଏଇପଟେ ବି ସେଇ ପ୍ରୋସେସ, ସେମ୍ ପ୍ରୋସେସରେ କାମ ଚାଲିବୁ। ଗୋଟେ ଟାଙ୍କିରେ 3 ଥର ମାଲ ପଳେ, ତ ଏଇପଟେ ବି 21 ଦିନ ସେପଟେ 21 ଦିନ, 42 ଦିନ ହେଇଗଲା। 42 ଦିନ ହେଲା ପରେ ସେଟା ରେଡି ହେଇଯାଇଥାଏ ଖତ ପାଇଁ। ତାପରେ ଟିକେ ଡ୍ରାଏ ମାନେ ଶୁଖିଯାଇଥିବ, ଟିକେ ଟିକେ ପାଣି ତାର ଯୋଉ ଥାଏ ସେଗୁଡ଼ା ବାହାରି ଯାଇଥିବ, ଟିକେ ଶୁଖିଯାଇଥିବ। ତାପରେ ଆମେ ତାକୁ ପଦାକୁ ନେଇକି ଯିବୁ, ବାହାରେ ଶୁଖେଇବୁ। ଶୁଖିଲା ପରେ ଆମର ଏବେ ମାନେ ହାତରେ ମ୍ୟାନୁଆଲ ହିଁ କରାହଉଛି, ପିଟିକି ତାକୁ ଗୁଣ୍ଡ କରିକି ପ୍ୟାକିଂ କରାହେବ, ମୋ ଖତ ତିଆରି କରାହେବ।
1: ତ ଏଇଭଳି ଭାବରେ ଆପଣଙ୍କର ଖତ ପ୍ରସ୍ତୁତ ହୁଏ, 42 ଦିନ ଲାଗେ ସେଇ ଖତ ପ୍ରସ୍ତୁତ ହେବା ପାଇଁ। ତାପରେ ସେଟା କ'ଣ ମାନେ ଟାଣ ହେଇଯାଇଥାଏ ଖତଟା?
0: ନା ଏତେ ଟାଣ ହୁଏ ନା, ତ ମଝି ମଝିରେ ଆମେ ତାକୁ କ'ଣ ତାକୁ ମାନେ ଖେଳେଇ ଦଉ ଶୁଖିବା ପାଇଁ, କାରଣ ଟିକେ ପବନ ପଶିଲେ ସେ ଟିକେ ଶୁଖିଯିବ। ଆଉ ମଝି ମଝିରେ ଯୋଉ ଆପଣଙ୍କୁ ବତେଇଥିଲି ଇମେଲ୍ ସଲ୍ୟୁସନ୍, ଯୋଉ ଦହି କୁଣ୍ଡା ଗୁଳରେ ତିଆରି ହେଇଥାଏ ସେ ଯୋଉ ମିଶ୍ରଣ ପାଣିଟା, ସେଟା ଆମେ ଦଉ, କାହିଁକିନା ସେଟା ଦେଲେ କ'ଣ ନା ସେଣ୍ଟ ହେବନି, ଆଉ ଯୋଉ ପୋକ ସବୁ ଟିକେ ହେବେ, ପୋକ ହେଲେ କ'ଣ ଖତଟା ଭଲ ତିଆରି ହୁଏ, ଉର୍ବର ହେବ, ସେଟା କରାହୁଏ। ଏଇଟା ତ ଆମେ ଆର୍ଏମ୍ସି ଥ୍ରୁରୁ କାମ ପାଇଛୁ ନା, ତ ଆମେ ନିଜେ ଆମର ସେ ଖତଟା ଯାହା ବିକ୍ରି କଲୁ ସେ ପଇସା ଆମେ ରଖିଲୁ, ଆର୍ଏମ୍ସିକୁ ହିସାବ ଦେବୁ। ତାପରେ ଯୋଉ ଆମର ଫରେଷ୍ଟ ବାଲା ଅଛନ୍ତି, ଏଗ୍ରିକଲଚର ବାଲା ଅଛନ୍ତି, ସେମାନେ ଆସିକି ଖତ ନେଇଯାନ୍ତି।
1: ମୁଁ ଏଠି ମୋର ଶ୍ରୋତାଭିଣୀମାନଙ୍କୁ କହି ରଖେ, ଏସ୍ଏଚ୍ଜି ଗ୍ରୁପ ମାଧ୍ୟମରେ ସାମିଲ ହୋଇକି ଦେଖନ୍ତୁ ବର୍ତ୍ତମାନ ସ୍ଥିତିରେ ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି, ଏବଂ ତା ସହିତ ଆମର ପରିବେଶର ଦିଗ ପ୍ରତି ମଧ୍ୟ ବହୁତ ସୁନ୍ଦର ଭାବେ ସଚେତନମୂଳକ କାର୍ଯ୍ୟ ମଧ୍ୟ ଏଥିରେ ସାମିଲ ହୋଇଛି। ତ ମ୍ୟାଡାମ, ଆପଣ ଯେମିତି କହିଲେ କମ୍ପୋଷ୍ଟ ତିଆରି କରିବା କଥା, ଏଇଥିରେ କେବଳ ଆପଣ ନା କେତେ ଜଣ?
0: ଆମର 12 ଜଣ ମେମ୍ବର ଅଛନ୍ତି।
1: 12 ଜଣ ମେମ୍ବର ଅଛନ୍ତି, ସେଇ 12 ଜଣ ମେମ୍ବରକୁ ନେଇକି ଆପଣ ଯୋଉ ଏସ୍ଏଚ୍ଜି ଗ୍ରୁପ ମାଧ୍ୟମରେ 12 ଜଣ ଥିଲେ, ସେଇ 12 ଜଣ ମା ହିଁ ପୁଣି ଏଥିରେ ସାମିଲ
0: ହୋଇଛନ୍ତି? ଆମର 12 ଜଣ ମା ଅଛନ୍ତି, କିନ୍ତୁ ଆର୍ଏମ୍ସି ଗୋଟେ ରୋଲ ଅଛି, ଏଇଠି ମାତ୍ର 6 ଜଣ କାମ କରିପାରିବେ। ତ ଆମର କ'ଣ କରୁ, ଆମେ 15 ଦିନ କରିଦେଇଛୁ, ଧର ଏଇ 15 ଦିନ ଏଇ 6 ଜଣ ମା କାମ କରିବେ, ଆଉ ଆଉ 15 ଦିନ ଅଲଗା 6 ଜଣ ମା କାମ କରିବେ। ତ ଯୋଉ 6 ଜଣ ମା ଧର ବସିଲେ ସେମାନେ ସିଲେଇ କାମ କରନ୍ତି, କାହିଁକିନା ଆମେ ଗୋଟେରେ ସୀମିତ ଆଉ ନାହୁଁ, ଆମର ସିଲେଇ ଅଛି। ତ ଆମର ଧର ମୋର ଡ୍ୟୁଟି ଅଛି, ମାନେ ମୁଁ ମାନେ ପ୍ଲାଣ୍ଟ ସମ୍ଭାଳିବି, ମୋର ଡ୍ୟୁଟି ନାହିଁ, ମାନେ ମୁଁ ସିଲେଇ ଦୋକାନରେ ରହିବି।
1: ତ ଆପଣ 15 ଦିନ ହିସାବରେ ଆପଣ ଭାଗ କରିଦେଇଛନ୍ତି, 12 ଜଣରୁ 6 ଜଣ ସେପଟେ 15 ଦିନ କରିବେ, ଏପଟେ ସିଲେଇ କାମ ବି ଚାଲିଥିବ। ବହୁତ ବଢିଆ କଥା ମ୍ୟାଡମ, ବହୁତ ସୁନ୍ଦର ଭାବେ ଆପଣ ଏଇ ଯୋଉ ପରିଚାଳନା କାର୍ଯ୍ୟଟି କରୁଛନ୍ତି। ତେବେ ମ୍ୟାଡମ, ଆପଣ ଜଣେ ଗ୍ରୁପର ସେକ୍ରେଟେରୀ ହୋଇ ଏବଂ ଏଇ ଯୋଉ କାର୍ଯ୍ୟଟିକୁ ଚଲଉଛନ୍ତି, ଏଇଥିରେ ଆମର ଯୋଉ ମା ଭଉଣୀ ମାନେ କିପରି ଉପକୃତ ହୋଇପାରୁଛନ୍ତି ଏବଂ ଆଗକୁ ଏଇ SHG ଗ୍ରୁପ ମାଧ୍ୟମରେ ଆଉ କଣ ସବୁ ଆଗକୁ କାମ ସବୁ ରହିଛି ସେ ବିଷୟରେ କୁହନ୍ତୁ।
0: ଦେଖନ୍ତୁ, ଏହାଦ୍ୱାରା ମହିଳାମାନେ ଆତ୍ମନିର୍ଭର ହୋଇପାରିଛନ୍ତି, ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରି ପାରିଛନ୍ତି, ଆତ୍ମବିଶ୍ୱାସୀ ହୋଇପାରିଛନ୍ତି, ନିଜର ପରିବାରର ଉନ୍ନତି ତଥା ସାଧାରଣ ଜୀବନକୁ ଉନ୍ନତମାର କରିପାରିଛନ୍ତି। କାହିଁକିନା ଆଗରୁ ଦେଖନ୍ତୁ ପଇସା

0: ଥିଲା ନା ସବୁଠି କଣ ପଇସାଟା ହିଁ ଆଜି ମାଆଟା ରୋଜଗାର କରିପାରିଲା ଧର ଆମର ସିଲେଇ ଦୋକାନ ବି ଅଛି ସେଇଠି ବି ଅଛି ତ ଆମର ମା ଜଣେ ମ୍ୟାକ୍ସିମମ୍ 10,000 କମ୍ ରୋଜଗାର କରନ୍ତି ନାହିଁ ମାସକୁ ତ ଏବେ କଣ ଘରେ ସ୍ୱାମୀର ବି ହାତ ମାନେ ଇଏ ବଢେଇ ପାରୁଛନ୍ତି ସେମାନେ ବି ପିଲାଙ୍କୁ ପାଠ ପଢେଇ ପାରୁଛୁ ସ୍ୱାମୀ ଧର ଆମର ତାଙ୍କୁ ଯୋଉ ରୋଜଗାର କରୁଥିଲେ ଆଗରୁ କଣ ଜଣେ କାମ କରୁଥିଲା ଆମର ଅଣ୍ଟୁ ନଥିଲା ଏବେ କିନ୍ତୁ ମୁଁ ବି ରୋଜଗାର କରୁଛି ମାନେ ମୋ ସ୍ୱାମୀକୁ ଚଳୁଛି ସେମିତି ମୋ ମେମ୍ବର ମାନେ ବି ସମସ୍ତେ ମାନେ ରୋଜଗାର କରୁଛନ୍ତି ତାଙ୍କ ପିଲା ଛୁଆ ସମସ୍ତଙ୍କୁ ଚଳୁଛନ୍ତି ଆଉ ଯେମିତିକି କିଛି ବି ଭଲ ମନ୍ଦ କାମ ହେଲା ଦେଖନ୍ତୁ ଫାର୍ଷ୍ଟ ତ ଆଗରୁ ଆମକୁ ମହିଳାମାନଙ୍କୁ ନା ଘରେ ସେମିତି ସମ୍ମାନ ମିଳୁନଥିଲା ଅଲଗାର କଥା କଣ କହିବି ମୋ କଥା କହୁଛି ମାନେ ଶାଶୁ ମୋର ଏତେ ଭଲ ପାଉନଥିଲେ କି ସ୍ୱାମୀ ବି ତାର ଘର କାମଟା ହଉଥିବ ମୁଁ ଯଦି ପଚାରିଦେବି ଆଉ କେତେ ପଇସା ଲାଗିବ ସେ ମତେ ଡାଇରେକ୍ଟ କହିବେ ତୋର କଣ ମତଲବ ଅଛି ତୁ ଦେବୁ କି ପଇସା ପରିବାରଟା ଯଦି ଆଣିବେ ମୁଁ କହିବି କି ଆଳୁ କେମିତି ରେଟ୍ ଥିଲା ମାନେ ସେତେବେଳେ କହିବେ ଖାଇବାର ମତଲବ ତ ରେଟ୍ ଜାଣିବାର ମତଲବ ନାହିଁ ତ ସେଇଟା ମାନେ ଆମେ ତ କଣ ସମାଜରେ ବି ସମ୍ମାନ ପାଇଲୁ ଫାର୍ଷ୍ଟ ଆମେ ଘରେ ବି ପାଇଲୁ ସମ୍ମାନ ତ ସେଥିପାଇଁ ଆଜିକାଲି ଡେଟ୍ରେ ସମସ୍ତଙ୍କୁ ଆତ୍ମନିର୍ଭର ହେବା ନିହାତି ଦରକାର କହିବା ପାଇଁ ଚାହିଁବି
1: ଯେମିତି ଆପଣ କହିଲେ ମ୍ୟାଡମ୍ ଗୋଟେ ଛୋଟ ଉଦାହରଣ ଦେଲେ ଯେ ଘରେ ଆମେ ଜିନିଷଟିଏ ଆଣିବାକୁ ପଚାରିଲେ ଆମକୁ ଏଇଭଳିଆ ଉତ୍ତର
0: ମିଳୁଥିଲା
1: କିନ୍ତୁ ବର୍ତ୍ତମାନ ଆପଣ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରୁଛନ୍ତି ଆମର ଯୋଉ SHG ମା ମାନେ ଅଛନ୍ତି ସେମାନେ ମଧ୍ୟ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରୁଛନ୍ତି ପରିବାରକୁ ସାହାଯ୍ୟ କରୁଛନ୍ତି ଏବଂ ନିଜର ଗୋଟେ ସମାଜରେ ପରିଚୟ ମଧ୍ୟ ତିଆରି କରିପାରୁଛନ୍ତି ଯାହାକି ଏକ ସୁନ୍ଦର ମାନେ ବାର୍ତ୍ତା ଆମ ସମାଜକୁ ଯାଉଛି ତେବେ ମ୍ୟାଡମ୍ ଆମର ଶେଷ ଉପଦେଶ ଆପଣ ଆମ ଶ୍ରୋତାଭଣୀ ମାନଙ୍କୁ ଦେବାକୁ ଚାହୁଁଛନ୍ତି
0: ମୁଁ କହିବା ପାଇଁ ଚାହିଁବି ନାରୀ ସୃଷ୍ଟିକାରିଣୀ ସେ ଅସୀମ ଶକ୍ତିର ଗନ୍ତାଘର ପ୍ରତ୍ୟେକ ନାରୀ ନିଜ ଭିତରେ ଥିବା ଶକ୍ତିକୁ ଉଜାଗର କରିବା ଉଚିତ ଆତ୍ମନିର୍ଭର ହେବା ଦ୍ୱାରା ନାରୀଟିଏ ପରିବାରର ପ୍ରଗତିରେ ହାତ ବଢାଇଥାଏ ସେଥିପାଇଁ ସମସ୍ତେ ହିଁ ଆତ୍ମନିର୍ଭର ହୁଅନ୍ତୁ ସ୍ୱାମୀର ଉପଯୁକ୍ତ ସହଯାତ୍ରୀ ସାଜିଥାନ୍ତି କାରଣ ଆଗରୁ ଆମେ ରୋଜଗାର କରୁନଥିଲୁ ଏବେ ତ ଆମେ ରୋଜଗାର କରୁଛୁ ନା ସେଥିପାଇଁ ମୁଁ କହିବି ସବୁ ନାରୀ କିଛି ନା କିଛି ଯାହା କାମ ଜାଣୁଛନ୍ତି ସେ କାମ କରନ୍ତୁ ନିଜର ଯୋଉ ଗୁଣ ଅଛି ସେଟାକୁ ଜାଗୃତ କରନ୍ତୁ ସେ ଆଗକୁ ଆସନ୍ତୁ ସମାଜରେ ଗୋଟେ ନିଜର ପରିଚୟ ମଧ୍ୟ ସୃଷ୍ଟି କରନ୍ତୁ ମୁଁ ଯଦି କରିପାରିଲି କମ୍ ପାଠ ପଢିଛି ମୁଁ ଗୋଟେ ହାଉସ୍ୱାଇଫ୍ ଥିଲି ମୁଁ ବି ଭାବିନଥିଲି କି ମୁଁ ଆଗେ ଆସିବି ଏତେ କାମ କରିବି ନିଜର ଗୋଟେ ପରିଚୟ ସୃଷ୍ଟି କରିବି କିନ୍ତୁ ଆଜି ଆମେ ନିଜ ମାନେ ପରିଚୟ ସୃଷ୍ଟି କରିପାରିଲୁ ସମାଜରେ ଦେଖନ୍ତୁ ଆଗରୁ ନା ଆମ ଘରେ ଗୋଟେ କାର୍ଡ ବି ଯାଉନଥିଲା ଆମ ନାଁରେ ଯାଉଥିଲା କି ଯାଉନଥିଲା ସ୍ୱାମୀଙ୍କ ନାଁରେ ଯିବ ଶ୍ୱଶୁର ନାଁ କିନ୍ତୁ ଆଜି ମୋ ନାଁରେ ବି ଗୋଟେ କାର୍ଡ ଆସେ ମୋ ନାଁରେ ବି ପୋଷ୍ଟମ୍ୟାନ୍ ବାଡ଼ାଏ କି ମ୍ୟାଡମ୍ ଆପଣଙ୍କ ନାଁରେ ଆସିଛି କାର୍ଡ ଆସିଛି ତ ସେଇଟା ଆମକୁ ବହୁତ ଖୁସି ଲାଗେ ମୁଁ ତ କହିବି ମୋ ଏସ୍ଏଚ୍ଜିରେ ଦେଖନ୍ତୁ ଜଣେ ଜଣେ ମା ଏମିତି ଅଛନ୍ତି ଯାହାଙ୍କର ସ୍ୱାମୀ ନାହିଁ ସେ ଆଜି ଦେଖନ୍ତୁ ତାଙ୍କ ଛୁଆଙ୍କୁ ଭଲ ଏଜୁକେସନ୍ ଦେଉଛନ୍ତି କେମିତି ଦେଇପାରିଲେ କାହିଁକି ମାନେ ଆଗକୁ ଆସିଲେ SHG ମାଧ୍ୟମରେ ଆମେ ବହୁତ କାମ ପାଇଛୁ ମୁଁ ତ ମାନେ ନିଜେ ଉପକୃତ ହେଇଛି ମୋ ସାଙ୍ଗରେ ମୋର ଯୋଉ ମାନେ ଆଉ ଅଛନ୍ତି ମାନେ ମୋ ସାଙ୍ଗସାଥି ମୋ ସଭ୍ୟ ମାନେ ସେମାନେ ବି ଉପକୃତ ହେଇଛନ୍ତି ବିଶ୍ୱାସ କରିବିନି ତାଙ୍କ ମୁହଁରେ ଖୁସି ଦେଖିକି ମତେ ଭାରି ଖୁସି ଲାଗେ କାହିଁକିନା ମୁଁ ନିଜ ପାଇଁ ତ କରିଲି ମୋର ଗୋଟେ ଯୋଉ ସ୍ୱପ୍ନ ଥିଲା କି ମୁଁ ଛୋଟବେଳୁ ମୋ ମା ଯୋଉ ମାନେ ଥିଲେ ପରିସ୍ଥିତିରେ ସେ ମତେ ଯୋଉ କହୁଥିଲେ କି ପାଠ ପଢ଼ ମୋ ପରି ନହେଲେ ହେଇଯିବୁ ତ ମୁଁ ସେଟା ସବୁ ଭାବୁଥିଲି ବୁଝିପାରିଲି କି ହଁ ମା ମତେ ଏଥିପାଇଁ କହୁଥିଲେ କି ପାଠ ପଢ଼ ନହେଲେ ମୋ ପରିକା ହେଇଯିବୁ
1: ତ ଏବେ ଏଇ ଜିନିଷଟାକୁ ଯେତେବେଳେ ମର୍ମେ ବୁଝୁଛନ୍ତି ବହୁତ ଖୁସି ଲାଗୁଛି ବହୁତ ବଢିଆ କଥା ମ୍ୟାଡମ୍ ଆଲୋଚନା ବିଷୟରେ ଅନେକ କିଛି କଥା ଜାଣିଲୁ ଆମର ଯୋଉ ଆଜିର ଆଲୋଚନାର ବିଷୟବସ୍ତୁ ଥିଲା SHG ଗ୍ରୁପ ମାଧ୍ୟମରେ ମହିଳାମାନେ କେତେ ଆତ୍ମନିର୍ଭରଶୀଳ ପ୍ରକୃତରେ ଯଥାର୍ଥରେ ଆଜିର ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତେବେ ମ୍ୟାଡମ୍ ଆଜିର ଆମର କାର୍ଯ୍ୟକ୍ରମରେ ଆସି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ

ଶ୍ରୋତା ଭଉଣୀ, କଥାରେ ଅଛି କାଁ ପରିମୂଳ ଥୋବା ତୋଠରୁ। ଯଦି ଆମେ ନିଜେ ପରିବେଶ ପ୍ରତି ସଚେତନ ନ ହେବା, ଅନ୍ୟକୁ ବା କ'ଣ ଶିଖେଇବା। ତେଣୁ ଅନ୍ୟଠାରୁ ଆଶା କରିବା ପୂର୍ବରୁ ନିଜେ ପରିବେଶ ପ୍ରତି ସଚେତନ ହେବା। ଯେହେତୁ ଘରର ଓ ସମାଜର ମୁଖ୍ୟ କେନ୍ଦ୍ରବିନ୍ଦୁ ନାରୀ, ତେଣୁ ନାରୀଟିଏ ପ୍ରଥମେ ଏହି ଦିଗ ପ୍ରତି ସଚେତନ ହେବା ଆବଶ୍ୟକ। ଯେମିତିକି ଆମର ପ୍ରତ୍ୟେକ ଦିନ ଘରର ଅଳିଆ ଆବର୍ଜନା ବାହାରିଥାଏ, କିନ୍ତୁ ଏହି ଅଳିଆ ଆବର୍ଜନାକୁ ଆମେ କେଉଁ କେଉଁ ଉପାୟରେ ଲଗାଇବା ଉଚିତ, ଯାହାଫଳରେ ଆମର ପରିବେଶ ସ୍ୱଚ୍ଛତା ହୋଇପାରିବ, ସେ ସମ୍ପର୍କରେ କିଛି କଥା ଜାଣିବା। ସ୍ୱଚ୍ଛତା ଆମକୁ ମାନସିକ, ଶାରୀରିକ, ସାମାଜିକ, ବୌଦ୍ଧିକ କ୍ଷେତ୍ରରେ ମଧ୍ୟ ସୁସ୍ଥ ରଖିଥାଏ। ଆମେ ଯଦି ଆଖପାଖ ପରିବେଶକୁ ସବୁବେଳେ ସଫା ସୁତୁରା ରଖିବା, ତେବେ ଅନେକ ବିମାରୀରୁ ମୁକ୍ତ ରହିପାରିବା। ହଁ ଶ୍ରୋତା ଭଉଣୀ, ଆପଣ ପ୍ରତ୍ୟେକ ଦିନ ଶୁଖା ଏବଂ ଓଦା ଅଳିଆ ଆବର୍ଜନାକୁ ଅଲଗା ଅଲଗା ଡବାରେ ପକାଇବାର ଅଭ୍ୟାସ ରଖିବା ଉଚିତ। ଗୃହରୁ ଅନେକ କିଛି ଅଳିଆ ଆବର୍ଜନା ବାହାରିଥାଏ, ଯାହାକି ଆମେ ପୁନଃ ଚକ୍ରଣ ପ୍ରଣାଳୀ ଦ୍ୱାରା ନୂତନ ସାମଗ୍ରୀର ପ୍ରସ୍ତୁତି କରିବା। ତେଣୁ ଏହା ପ୍ରତି ମଧ୍ୟ ଆମେ ଯଦି ସଚେତନ ହେବା ଏବଂ ନୂତନ ସାମଗ୍ରୀ ତିଆରି କରିବା ପାଇଁ ଚେଷ୍ଟା କରିବା, ନିଶ୍ଚିତ ରୂପେ ପରିବେଶ ସ୍ୱଚ୍ଛ ରହିବ। ସ୍ୱଚ୍ଛତା ଏକ ଭଲ ଅଭ୍ୟାସ, ଏହାକୁ ଗୁରୁତ୍ୱ ଦେବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ଜୀବନ ମଧ୍ୟ ପାଇପାରିବା। ତେଣୁ ଚାଲନ୍ତୁ ଆମେ ସମସ୍ତେ ସ୍ୱଚ୍ଛତା ଦିଗରେ ସାମିଲ ହେବା, ନିଜେ ସ୍ୱଚ୍ଛ ରହିବା ଏବଂ ପରିବେଶକୁ ମଧ୍ୟ ସ୍ୱଚ୍ଛ କରିବା। ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ସୂଚାଇ ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ନେଇ ଆସିବି ଆଉ ଏକ ନୂତନ ଆଲୋଚନାକୁ ନେଇ। ଆଜି ପାଇଁ ଆପଣଙ୍କ ରେଡିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ, ରହୁଛି, ନମସ୍କାର।

ଶୁଣିଲେ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ଶୁଣୁଥିଲେ ଏସ୍ଏଚ୍ଜି ମାଧ୍ୟମରେ ମହିଳାମାନେ କେତେ ଆତ୍ମନିର୍ଭରଶୀଳ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଜୀବନଜ୍ୟୋତି ଏସ୍ଏଚ୍ଜି ଗ୍ରୁପ୍ର ସଭାପତି ସରସ୍ୱତୀ ଲୋହାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ମୋନାଲିସା ଗୌଡ଼। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ।

ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଶୁଣିବା। କାର୍ଯ୍ୟକ୍ରମ ଆରମ୍ଭରେ ଏକ ଜଣାଣ କଣ୍ଠଦାନ କରିଛନ୍ତି ଭାସ୍କର ଚନ୍ଦ୍ର ପୁହାଣ, ରଚନା ପ୍ରତାପ କିଶୋର ପଟ୍ଟନାୟକ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ସମୟ ବର୍ତ୍ତମାନ 5:10 ହେବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ ରୋଜଗାର ମେଳା 2026ର ସିଧା ପ୍ରସାରଣ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଶୁଣିଲେ ଓଡ଼ିଆ ଆଲବମ୍ ଗୀତ କଣ୍ଠଦାନ କରିଥିଲେ ସତ୍ୟଜିତ ପ୍ରଧାନ, ରଚନା ସୁମିତ, ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଅପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର୍ୟର କାହାଣୀ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: TLI है ना।
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଦାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂତନ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଯୋଜନା ଅଧୀନରେ ପ୍ରାୟ 17 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଏହି ଅର୍ଥରାଶି ସେମାନଙ୍କ ଉଜ୍ଜଳ ଭବିଷ୍ୟତର ଅଭିବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କେ ସହଯୋଗ ଅବ ତକ କରିବ 17 ଲକ୍ଷ ଜବ ସୃଜିତ ହୁଇ। ଫର୍ଷ୍ଟ ଟାଇମ୍ ଏମ୍ପ୍ଲୋଇଜ୍ କୋ ସୋସିଆଲ ସିକ୍ୟୁରିଟି କା କବଚ ବି ମିଳା। କରିବ 20 ଲକ୍ଷ ଯୁବା ଅପନୀ ପହଲି ନୌକରି କେ 6 ମହିନେ ପୁରେ ବି କରି 10 ଲକ୍ଷ ଯୁବା ସାଥିଓ କୋ ଅପନୀ ପହଲି ନୌକରି ମେ 6 ମହିନା ପୁରା କରନେ ପର ଇସ ଯୋଜନା କେ ତରହ ଉସକେ ଲାଭାର୍ଥ କେ ନାତେ ଇନ୍ସେଣ୍ଟିଭ ବି ମିଲ ଚୁକା ହେ।
0: ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ରୋଜଗାର ନିର୍ମାଣକୁ ଏକ ଅଭିଯାନରେ ପରିଣତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଭୋକାଲ ଫର୍ ଲୋକାଲ ଏବଂ ଲୋକାଲରୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେ ଡିଜିଟାଲ ଇକୋନୋମି ନେ ବି ଅବସରୋଁ କି ଏକ ନଈ ଦୁନିଆ ବନାଇ ହେ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ, କଣ୍ଟେଣ୍ଟ କ୍ରିଏସନ ହୋ ୟା ଟେକ୍ନୋଲୋଜି ସର୍ଭିସେସ, ରୋଜଗାର କେ ନୟେ କ୍ଷେତ୍ର ତେଜି ସେ ଉଭର ରହେ। ଆଜ ଜିନ ଅବସରୋଁ କି କଳ୍ପନା ବି ମୁସ୍କିଲ ଥି ବେ କରୋଡୋ ୟୁବାଓଁ କି ଆୟ କା ମାଧ୍ୟମ ବନ ଚୁକେ।
0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସୁବିଧା ସମ୍ପର୍କରେ ଅବଗତ ହେଉଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ ଜିଲ୍ଲାର ଲୋକାର୍ପଣ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ ଓ 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହା ଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରୁ ନବବିବାହିତ ଦେବଦମ୍ପତି ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା ବିଷୟରେ ଆଜି ଭୁବନେଶ୍ୱରରେ 5 କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହାପୁନମ ତାପସ କୁମାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରେଶମ ଚାଷ ଏକ ଲାଭଜନକ ଚାଷ ବୋଲି କହିଛନ୍ତି। ରାଜ୍ୟରେ 14 ଜିଲ୍ଲାର 46,000 ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର

0: ମସର ଚାଷ ସହ ଜଡ଼ିତ ଥିବାବେଳେ ରାଜ୍ୟର ପ୍ରାୟ 1,00,000 ଲୋକ ଏହି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦେଶରେ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ମାଗଣା ବସ୍ ଯୋଗାଇଦେବେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଏବଂ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ 26 ପରୀକ୍ଷା କେନ୍ଦ୍ର ପାଇଁ 108 ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିଜ ଆଡମିଟ୍ କାର୍ଡ ଦେଖାଇ ଜଣେ ଅଭିଭାବକଙ୍କ ସହ ନିଃଶୁଳ୍କ ବସ୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମ ଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ 3 ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଯାଞ୍ଚ କରି ମୁଖ୍ୟ ଷ୍ଟକ୍ ରେଜିଷ୍ଟର ସହ ମେଳ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଣିଜ୍ୟ, ପରିବହନ ଓ ଇସ୍କାତ ଏବଂ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ନେଇ ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅର୍ବାନ୍ ହାଟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା, ଧାନ ସଂଗ୍ରହ, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଦନା ଯୋଜନାରେ ରାଜ୍ୟ ସରକାର ସଫଳତା ହାସଲ କରିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ 2 ସେମି କଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଗୌରୀଶଙ୍କର ମାଝୀ ଓ ମନୋହର ରନ୍ଧାରୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦ୍ର ଏନ୍ଡିଏ ସରକାରଙ୍କ 12 ବର୍ଷ ଓ ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା ଅଧୀନରେ କୃଷକ ସମ୍ବାଦ ବୈଠକ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନ ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଧାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବଂଶାନୁକ୍ରମିକ ରକ୍ତ ଶିକୁଳି ବା ସିକିଲ୍ ସେଲ୍ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ ଦିବସ ପାଳନ କରାଯାଉଛି। ଏହି ରୋଗର ନିରାକରଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏବଂ ଆଗାମୀ ପିଢ଼ିକୁ ଏହି ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଏହା ଏକ ବଂଶଗତ ରୋଗ, ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ ଯାହାଫଳରେ ଏହା ଭାଙ୍ଗିଯାଏ ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଯାଇଥାଏ ଏହାକୁ ସିକିଲ୍ ସେଲ୍ ଆନିମିଆ ବୋଲି କୁହାଯାଏ ଭିନ୍ନ ଭିନ୍ନ କ୍ଷେତ୍ରରେ ରକ୍ତହୀନତା ଲକ୍ଷଣ ଅଲଗା ହୋଇପାରେ କେତେକ କ୍ଷେତ୍ରରେ ଏହି ରୋଗର ଲକ୍ଷଣ 6 ମାସ ବୟସରୁ ଦେଖାଦେଇଥାଏ ଏବଂ ସମୟର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ମଧ୍ୟ ହୋଇଥାଏ କାମଳ ରୋଗ ହାତଗୋଡ଼ ଫୁଲିବା ବୟସ ଅନୁପାତରେ ଠିକ୍ ଭାବେ ଶାରୀରିକ ବୃଦ୍ଧି ନ ଘଟିବା ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଏହି ରୋଗର ଅନ୍ୟତମ ଲକ୍ଷଣ ଶରୀରରେ ହିମୋଗ୍ଲୋବିନ୍ ତିଆରି କରୁଥିବା ଜିନ୍ର ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥାଏ ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଯାଇଥାଏ ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଇଥାଏ ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ ମିଶନ ମୋଡ୍ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସିକିଲ୍ ସେଲ୍ ରୋଗୀଙ୍କୁ ସୁଲଭ ତଥା ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା ସଚେତନତା ମାଧ୍ୟମରେ ଏହି ରୋଗର ପ୍ରକୋପକୁ ହ୍ରାସ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଓ ଆଦିବାସୀ ଜନସଂଖ୍ୟାରେ ଅଧିକ ଭାବରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ ଏହାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ସ ଷ୍ଟାଟସ୍ କାର୍ଡ ବଣ୍ଟନ କରିଥିଲେ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ 2047 ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖାଯାଇଛି ଏକ ଆକଳନ ଅନୁଯାୟୀ ଆଫ୍ରିକା ମହାଦେଶ ପରେ ଭାରତରେ ସବୁଠାରୁ ଅଧିକ ସିକିଲ୍ ସେଲ୍ ରୋଗୀ ରହିଛନ୍ତି ସରକାରୀ ତଥ୍ୟ ଅନୁଯାୟୀ ଏବେ ଦେଶରେ ସିକିଲ୍ ସେଲ୍ ରୋଗୀଙ୍କ ସଂଖ୍ୟା 215,000 ଅଧିକ ରହିଛି ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ପ୍ରାୟ 7 କୋଟି ଲୋକଙ୍କର ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସିକିଲ୍ ସେଲ୍ ରୋଗୀ ସଂଖ୍ୟା ଅନୁଯାୟୀ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି ଦେଶରେ ମୋଟ ସିକିଲ୍ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000 ଅଧିକ ରହିଛି ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି ଓଡ଼ିଶାର ପ୍ରାୟ 13-20 ଜିଲ୍ଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼ କନ୍ଧମାଳ କୋରାପୁଟ ବଲାଙ୍ଗୀର ଓ ସମ୍ବଲପୁର ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ତୁଳନାତ୍ମକ ଭାବେ ଦେଖିଲେ ସୁନ୍ଦରଗଡ଼ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ଓଡ଼ିଶାରେ 62 ପ୍ରକାରର ଆଦିବାସୀ ବା ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି ସିକିଲ୍ ସେଲ୍ ଜିନ୍ ବହନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 73% ଜନଜାତି ସମ୍ପ୍ରଦାୟର ବୋଲି ଆକଳନ କରାଯାଇଛି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସଚେତନତା ଏବଂ ପରାମର୍ଶ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି ଆଦିବାସୀ ତଥା ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନକୁ ବ୍ୟାପକ କରାଯାଇଛି ଆସନ୍ତୁ ଆଜି ଏହି ରୋଗ ବିଷୟରେ ଆମେ ସମସ୍ତେ ସଚେତନ ହେବା ସହ ସିକିଲ୍ ସେଲ୍ ମୁକ୍ତ ସମାଜ ଗଠନରେ ବ୍ରତୀ ହେବା

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା, ଆଲେଖ୍ୟ ମୂଳରଞ୍ଜନ ମିଶ୍ର, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
1: ଏତେବେଳେ ଯାହା ଶୁଣୁଥିଲି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିବିଆର୍ୱାଇ ନୂଆ ଭାରତର ପରିଚୟ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଯୋଜନା ଅଧୀନଥି ଦେଲେ 2024 କୋଟି ପ୍ରୋତ୍ସାହନ ଟଙ୍କା। ଓଡ଼ିଶା ଗସ୍ତତି ଆସିକରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପହଞ୍ଚିଲେ ରାଷ୍ଟ୍ରପତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜ ଅଧରାତ ନୁମୁଲ ହେବା ଦେବଦମ୍ପତିଙ୍କ ନଗର ପରିକ୍ରମା। ଆଉ ରାଜ୍ୟ ଭିନ୍ ଭିନ୍ କଲେଜର ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ବଢ଼ିଲା ସିଟ୍ ସଂଖ୍ୟା। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିବିଆର୍ୱାଇ ନୂଆ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀ ବିଜ୍ଞାନ ଭବନ ହୋଇଥିବାର ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ପାଖାପାଖି 2400 କୋଟି ପ୍ରୋତ୍ସାହନ ଟଙ୍କା ଦେଇକରି ଶ୍ରୀ ମୋଦି କହିଛନ୍। ଯୋଜନା ଅଧୀନତି ପାଖାପାଖି 17 ଲକ୍ଷ ରୋଜଗାର ତିଆରି ହୋଇଛି। ସାରା ଦେଶ ଏପତକ 20 ଲକ୍ଷ ଯୁବଗୋଷ୍ଠୀ ନିଜର ପହିଲା ଚାକିରି 6 ମାସ ପୁରା କରିଛନ୍। ଇ ଟଙ୍କା ସେମାନଙ୍କର ଉଜ୍ଜଳ ଭବିଷ୍ୟତକେ ଫଟିକ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଗଲା 12 ବର୍ଷ ଭିତରେ ସରକାର ରୋଜଗାରର ସବୁ ରାହାକେ ମଜବୁତ କରିଛନ୍। ଭିତ୍ତିଭୂମିନୁ ନବସୃଜନ, ବିନିର୍ମାଣନୁ ଡିଜିଟାଲ ଅର୍ଥନୀତି ଆଉ ମହାକାଶନୁ ଷ୍ଟାର୍ଟଅପ୍ ତକ୍ ସବୁ କ୍ଷେତ୍ରଟି ଭରପୁର ସୁଯୋଗ ତିଆରି କରାଯାଇଛି। ଭୋକାଲ ଫର ଲୋକାଲ ଆଉ ଲୋକାଲନୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶେ ରୋଜଗାର ଆଉ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ଯୋଜନା ଅଧୀନଥି କେନ୍ଦ୍ର ସରକାର 2 ବର୍ଷ ଭିତରେ 3.5 କୋଟିନୁ ଅଧିକା ନିଯୁକ୍ତି ତିଆରି ଲକ୍ଷ୍ୟ ରଖିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତତି ଆସିକରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ପହଞ୍ଚିଛନ୍। ରାଷ୍ଟ୍ରପତି ଏହାଦେ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଭାବେ ପଚାରି ବୁଝିଛନ୍। ଆଉ କିଛି ସମୟ ଆଉଥିରୁ ରାଷ୍ଟ୍ରପତି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକର 113 ଖଣି ପ୍ରଭାବିତ ଗାଁନ ଗୋଟିଏ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଇତର ଛଡ଼ା ହାଟ ବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ତରଫୁ ମାତୃଶକ୍ତି ଭବନ, ଗୋଟିଏ ଖାସ୍ ସର୍କିଟ୍ ହାଉସ୍ ଆଉ ରାଇରଙ୍ଗପୁରଠାରେ ନୂଆ ତିଆରି ହୋଇଥିବା ପୁଲିସ୍ ଜିଲ୍ଲା ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଓଡ଼ିଶା ଗସ୍ତତି ଆସିକରି ପହଞ୍ଚିବାର ଉତ୍ତରୁ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହିତ ଗୋଟିଏ ସାଧାରଣ ସଭାତି ଯୋଗ ଦେଇକରି ରାଜ୍ୟର ବିକାଶ ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ହେବାର୍କେ ଥିବାର କାର୍ଯ୍ୟକ୍ରମଟି ଯୋଗ ଦେବେ। ଏ ଅବସରରେ 47,600 କୋଟିନୁ ଅଧିକା ଟଙ୍କା ଖର୍ଚ୍ଚାଥି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରାଯିବା। ପ୍ରଧାନମନ୍ତ୍ରୀ ସେଠାରେ ଗୋଟିଏ ଜନସମାବେଶକେ ଭିଲ୍ ସମ୍ବୋଧିତ କରିବେ। ଇତାର ସହିତ ଭୁବନେଶ୍ୱରନ 300 TPD କ୍ଷମତାର କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଆର୍ ଭୁବନେଶ୍ୱରକେ ଯୋଡ଼ୁଥିବାର କାଠଯୋଡ଼ି ନଦୀବନ୍ଧା, ବୌଦ୍ଧ ଜିଲ୍ଲାର ଢାଲପୁର ହରଭଙ୍ଗା ସଡ଼କର ପ୍ରଶସ୍ତିକରଣ ଆଉ ସୁଦୃଢ଼ୀକରଣ ବାଗିର ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରାଯିବା। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂଆ ଭବନ, ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ 24 ଅଟଲ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ପିଏମ୍ କିଷାନ ଯୋଜନାର 23 କିସ୍ତି ବାଣ୍ଟିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାନ ହେବାର୍କେ ଥିବାର ଗୋଟିଏ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ 9,44,00,000 ଅଧିକା ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟକେ 18,880 କୋଟି ଟଙ୍କା ସିଧାସଳଖ ଦେବେ। 2019 ଏହି ଯୋଜନା ଥି ଏତକ ଚାଷୀମାନଙ୍କର ଖାତାକେ ପାଖାପାଖି 4,50,000 କୋଟି ଟଙ୍କାନୁ ଅଧିକା ଟଙ୍କା ଦିଆଗଲାନ। ଓଡ଼ିଶାନ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ମଡେଲକେ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକଲିଙ୍ଗମ୍ ପ୍ରଶଂସା କରିଛନ୍। ଆଇସି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କର କାର୍ଯ୍ୟାଳୟ ବୁଲିକରି ରାଜ୍ୟର ଅଭିନ୍ନ ପ୍ରଣାଳୀ, ପରିଗଣନା ଫର୍ମ ବାଣ୍ଟବାର, ଡିଜିଟାଇଜେସନ୍ ଆଉ ମନିଟରିଂ ବ୍ୟବସ୍ଥା ବାବଦେ ଆଲୋଚନା କରିଥିଲେ। ସେଆଡ଼େ ଭାରତୀୟ ନିର୍ବାଚନ କମିଶନଙ୍କର ପ୍ରମୁଖ ସଚିବ ଏସ୍ପି ଯୋଶୀଙ୍କର ଅଧ୍ୟକ୍ଷତା ଥି ଭୁବନେଶ୍ୱର ମହାନଗର ନିଗମ ଇଲାକାନ ଚାଲିଥିବାର ସଂଶୋଧନ କାମର ସମୀକ୍ଷା ବୈଠକ ହୋଇଯାଇଛି। ଗୋଟିଏ ସଠିକ୍ ଆଉ ସମାବେଶୀ ଭୋଟର ତାଲିକା ତିଆରି ଲାଗି ସେ ସବୁ ଅଧିକାରୀମାନଙ୍କୁ ଧାରି ସମୟ ଭିତରେ କାମ ଶେଷ କରବାରକେ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଏପ୍ତ 99.44% ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଥିବା ବେଳେ 66.05% ଭୋଟରଙ୍କ ତଥ୍ୟ ଡିଜିଟାଇଜେସନ୍ ହୋଇସାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦମ୍ପତିଙ୍କ ନଗର ପରିକ୍ରମା ଯାତ୍ରା ଆଜି ଅଧରାତ୍ନୁ ମୂଲ ହେବା। ନନ୍ଦପଡ଼ାର ବମ୍ବରାର ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବାଙ୍କ ସହିତ ସହରର ଭିନ୍ ଭିନ୍ ଶିବ ମନ୍ଦିରନୁ ମହାପୁର ଜଗଜ୍ଜନନୀ ମାତା ପାର୍ବତୀଙ୍କ ସାଙ୍ଗେ ସୁସଜ୍ଜିତ ରଥମାନକେ ନଗର ପରିକ୍ରମାଥି ବାହାରିବେ। ଇ ନଗର ପରିକ୍ରମା ଯାତ୍ରାଥି ପାରମ୍ପରିକ ଦୁଲଦୁଲି ଘଣ୍ଟ ସମ୍ପର୍ଦ୍ଧା ବାଦ୍ୟ ସାଙ୍ଗେ ରାଜ୍ୟ ଆର୍ ରାଜ୍ୟ ବାହାରୁ ଆସିଥିବା ନାଚ ଗୀତର ଲୋକ କଳାକାରମାନେ ସାମିଲ ହେବେ। ଇ ବାବଦେ ଆମର ସମ୍ବାଦଦାତାଙ୍କର ଗୋଟେ ରିପୋର୍ଟ।
1: ଶେଷ ହେଲା ଦେବଦେବ ମହାଦେବ ଆର୍ ଦେବୀ ପାର୍ବତୀଙ୍କର ବିହାଘର। ସକାଳେ ବ୍ରହ୍ମ ମୁହୂର୍ତ୍ତରେ ହାତଘଣ୍ଠି ପଡ଼ିଥିବାର ବେଲ୍କେ ଏବେ କନ୍ୟା ବିଦାୟୀ କାର୍ଯ୍ୟକ୍ରମ ସରିଛି। ସକାଳୁ ବେଲବୁଡ଼ା ତକ ଯୁଗଳ ମୂର୍ତ୍ତି ବିହାବେଦିନ ଦର୍ଶନ ଦେଇଛନ୍। ରାତି ମହାଆଳତି ଉତାରୁ ନବଦମ୍ପତି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ଲାଗି ନଗର ପରିକ୍ରମାନେ ବାହାରିବେ, ଯେନ୍ଟା ଆବା କେଲ୍ ସନ୍ଧ୍ୟା 6 ବଜେ ତକ ଚାଲ୍ବା। ଇ ନଗର ପରିକ୍ରମାରେ ଦେବଦମ୍ପତିଙ୍କର ଦର୍ଶନ ଲାଗି ଆଜି ରାତିନୁ ଲାଖ ଲାଖ ଶ୍ରଦ୍ଧାଳୁଙ୍କର ସମ୍ବଲପୁରରେ ସମାଗମ ହେବା। ଇତାକେ ଦୃଷ୍ଟିରେ ରଖିକିରି ସମ୍ବଲପୁର ପୁଲିସ ବ୍ୟାପକ ବ୍ୟବସ୍ଥା କରିଛେ।
0: ଆଇବା କାଲ ଉପରବେଲା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ହେବାର ତକ ଯାତ୍ରା ଚାଲ୍ବା। ମହାଆଳତି ଉତରୁ ଦେବଦମ୍ପତି ମନ୍ଦିର ପ୍ରବେଶ କରିବେ। ଗଲା ରାତି ମହାଦେବଙ୍କର ବରାତିନୁ ସମ୍ବଲପୁର ସହର ଗଜଗଜଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜନେଇକରି କହିଛନ୍, ମହାଦେବଙ୍କର କୃପାନୁ ସମକର ଜୀବନ ସୁଖଶାନ୍ତି ଆର୍ ସମୃଦ୍ଧିଥି ଭରିଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବସରରେ କହିଛନ୍, ଶୀତଳଷଷ୍ଠୀ ଉତ୍ସବ ଆମର ଆଧ୍ୟାତ୍ମିକ ଚେତନା ଆର୍ ସାଂସ୍କୃତିକ ଗୌରବର ପ୍ରତିଫଳନ ଆଏ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀ ଶୁଭେଚ୍ଛା ଜନେଇକରି ରାଜ୍ୟବାସୀଙ୍କର ସୁଖଶାନ୍ତି କାମନା କରିଛନ୍। ବୌଦ୍ଧ ସହର ସହିତ ଜିଲ୍ଲାର ଭିନ୍ ଭିନ୍ ଇଲାକାନ ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିହାଘର ସରିଛି। ଆଜି ଦିନ ସାରା ଦେବଦମ୍ପତି ବିହାବେଦିଥି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍। ଘଣ୍ଟ ଶଙ୍ଖ ହୁଲୁଲି ଦୁଲଦୁଲିଥି ଆଜି ରାତି ଦେବଦମ୍ପତି ନଗର ପରିକ୍ରମାଥି ବାହାରିବେ। ସୁବର୍ଣ୍ଣପୁର ଜିଲ୍ଲାନ ଶୀତଳଷଷ୍ଠୀ ମହୋତ୍ସବର ଦେବଦମ୍ପତିଙ୍କର ବିହାଘର କନ୍ୟା ପିତାଙ୍କର ଘର ହିମାଦ୍ରିନଗରନ ଲୌକିକ ରୀତିନୀତି ହୋଇଯାଇଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥର କୋଶଳେଶ୍ୱର, ଚର୍ଦ୍ଦାର ବାବା କପିଳେଶ୍ୱର, ବୀର ମହାରାଜପୁରର ବାବା ଚମ୍ପେଶ୍ୱର ଆର୍ ଗୋଧନେଶ୍ୱରଙ୍କର ପୀଠମାନକେ ଭିଲ୍ ଶିବପାର୍ବତୀଙ୍କର ବିହାଘର ନିର୍ଦ୍ଧାରିତ ଲଗନ୍ତି ହୋଇଯାଇଛି। ଏ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ରାଇଜେ ଭିନ୍ ଭିନ୍ କଲେଜନ ସ୍ନାତକ ପାଠ୍ୟକ୍ରମଥି ନାଁ ଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫୁ ସିଟ୍ ସଂଖ୍ୟା ବଢ଼ାଯାଇଛି। ଚଳିତ ଶିକ୍ଷା ବର୍ଷରେ ମୋଟ 10,372 ସିଟ୍ ବଢ଼ାବାର ଲାଗି ବିଭାଗ ତରଫୁ ନିଷ୍ପତ୍ତି ନିଆଯାଇଛି। ଭିନ୍ ଭିନ୍ ଶିକ୍ଷା ଅନୁଷ୍ଠାନ କେତେଟା ବିଷୟଥି ନାଁ ଲେଖା ଲାଗି ଛାତ୍ରଛାତ୍ରୀମାନଙ୍କର ଚାହିଦାକେ ନଜରଥି ରଖିକରି ଏ ବିଜ୍ଞପ୍ତି ବାହାରିଛି। ବଢ଼ିଥିବା ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲନ ଅପଡେଟ୍ କରାଯାଇଛି। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ 1,216 ସିଟ୍ ଆଉ ସରକାରୀ କଲେଜନ 4,684 ସିଟ୍କେ ବଢ଼ିଛେ। ସେନ୍ତା 488 ବର୍ଗ ଅନୁଦାନ ପ୍ରାପ୍ତ କଲେଜନ 3,416 ସିଟ୍, 662 ବର୍ଗ ଅନୁଦାନ ପ୍ରାପ୍ତ କଲେଜଟି 1,056 ସିଟ୍ ବଢ଼ିଥିବାର ସୂଚନା ମିଳିଛେ। ଆଇବାର ରବିବାର ଦିନ ହେବାରକେ ଥିବା ନିଟ୍ UG ପ୍ରବେଶିକା ପରୀକ୍ଷା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫୁ ଗୋଟିଏ ଅଫିସିଆଲ ହ୍ୱାଟ୍ସଆପ୍ ଚ୍ୟାନେଲ ମୂଲ କରାଯାଇଛି। ପରୀକ୍ଷା ବାବଦ ସବୁ ସୂଚନା ଆଉ ଅପଡେଟ୍ ଖାଲି ସଂସ୍ଥାନର ପଞ୍ଜୀକୃତ ନମ୍ବର ଏହି ଚ୍ୟାନେଲନୁ ପଠାଯିବା ବୋଲି NTA ସ୍ପଷ୍ଟ କରିଛି। ପରୀକ୍ଷାର୍ଥୀମାନଙ୍କୁ ଅଲଗା କେନ୍ସି ନମ୍ବରନୁ ଆସୁଥିବାର ବାର୍ତ୍ତା ଉପରେ ବିଶ୍ୱାସ ନାହିଁ କରିବାରକେ ପରାମର୍ଶ ଦିଆଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଜିଲ୍ଲାର ଭିନ୍ ଭିନ୍ ଇଲାକା ପରିଦର୍ଶନ କରିଛନ୍। ଇତାର ସହିତ ପ୍ରକଳ୍ପମାନଙ୍କର ଉନ୍ନୟନ କାମର ଭିଲ୍ ମନ୍ତ୍ରୀ ଶ୍ରୀ ଜେନା ତଦାରଖ କରିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହନ ଗୋଟିଏ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକଟି ଯୋଗ ଦେଇକରି ସେ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ମୌସୁମୀ ବେଲ୍କେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକଟି ଯୋଗ ଦେଇକରି ଭିନ୍ ଭିନ୍ ବିଭାଗର ପ୍ରସ୍ତୁତି ବାବଦେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲାର ରାଜ ବୁଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟନ ବ୍ଲକସ୍ତରୀୟ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ମୂଲ ହୋଇଛି। ଅନୁସୂଚିତ ଜାତି ଆଉ ଜନଜାତି ବିକାଶ ବିଭାଗ ତରଫୁ ହୋଇଥିବା ଏହି କାର୍ଯ୍ୟକ୍ରମଟି

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛନ୍ତି ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଏବଂ ମକାଉ ଓପନ୍ ବ୍ୟାଡ୍ମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ପ୍ରୋତ୍ସାହନ ପ୍ରଦାନ PMVBRY କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହାକି ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସରକାରଙ୍କ ଏକ ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନା। ଏହି ପ୍ରୋତ୍ସାହନ ଦେଶବ୍ୟାପୀ 15 ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀରେ ସେହି ଦେଶଗୁଡ଼ିକ ପାଇଁ ସୁଯୋଗ ରହିବ ଯେଉଁମାନେ ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରିବେ, ନବସୃଜନକୁ ଆପଣାଇବେ ଏବଂ ଗୁଣବତ୍ତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବେ। ଆସନ୍ତା ବର୍ଷଗୁଡ଼ିକରେ ଭାରତର ଯୁବପିଢ଼ି ବିଶ୍ୱସ୍ତରୀୟ ଅଭିବୃଦ୍ଧି, ନୂତନତା ଏବଂ ସ୍ୱାବଲମ୍ବିତାକୁ ଆଗକୁ ବଢ଼ାଇବାରେ ସର୍ବପ୍ରଥମେ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ କେ ୟୁବାଓ କି କ୍ଷମ

0: ମହିଳା ବାର୍ ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 ମସିହାରେ 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ପର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି, ପ୍ରତିରକ୍ଷା ରପ୍ତାନୀ, ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା, ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି ଅପରାହ୍ନରେ ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ 10,000 ଟନ୍ ବିଶିଷ୍ଟ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ପ୍ରସ୍ତାବିତ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ ମାଧ୍ୟମରେ ନିର୍ମିତ ହେବାକୁ ଥିବା ଯନ୍ତ୍ରାଂଶଗୁଡ଼ିକ କେବଳ ପ୍ରତିରକ୍ଷା ସରଞ୍ଜାମରେ ନୁହେଁ, ବରଂ ରେଳବାଇ, ଇସ୍ରୋ ଏବଂ ଡିଆର୍ଡିଓ ଭଳି ସଂଗଠନର ବିଭିନ୍ନ ଯନ୍ତ୍ରପାତିରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି। 10,000 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବିତ ପ୍ରକଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବେ ଉଭା ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସ୍ପୋର୍ଟ ପ୍ରଦାନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ହୋଇପାରିଛି, କାରଣ ଏହା ଦ୍ରୁତ, ସୁରକ୍ଷିତ ଏବଂ ବିକେନ୍ଦ୍ରୀକୃତ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପାସ୍ପୋର୍ଟ ସେବା ସହଜରେ ଉପଲବ୍ଧ ହେଉଛି। ସେ କହିଛନ୍ତି, ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଏହି ପରିବର୍ତ୍ତନ ଡିଜିଟାଲ ଶାସନର ଏକ ବଳିଷ୍ଠ ପ୍ରମାଣ। ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମର 2.0 ସଂସ୍କରଣ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତାକୁ ପୁନଃ ନିର୍ଦ୍ଧାରିତ କରିଛି। ପାସ୍ପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ, ବରଂ ଏହା ଆର୍ଥିକ ଗତିଶୀଳତା, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶର ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି। ଭାରତୀୟ ପାସ୍ପୋର୍ଟକୁ ସମ୍ମାନ ଓ ବିଶ୍ୱାସର ସହ ଦେଖାଯାଉଛି। ଏହି ଦସ୍ତାବିଜ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବ୍ୟାଡମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଉ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ପ ଗା ୟୁନ୍ଙ୍କୁ ସେ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଏବଂ ମାକାଉ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2030 ମସିହା ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ବ୍ଲାକ୍ ଡାଇମଣ୍ଡଠାରେ ଜିଲ୍ଲାସ୍ତରୀୟ ରଣନୀତିମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସରକାରୀ ଯୋଜନା ପ୍ରତ୍ୟେକ କିଶୋରୀଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟ ଯୋଜନା ଓ ବିଭାଗୀୟ ସମନ୍ୱୟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର

0: ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି 2.0 ଅନ୍ତର୍ଗତ ସିଏମ୍ ଟ୍ରଫି କବାଡ଼ି ଆନ୍ତଃ ଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିଅନସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିବାବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିଲା। ଓର୍ମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀମାନଙ୍କର ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକର ଚାଷୀମାନେ ବିଭିନ୍ନ କିସମର ଆମ୍ବ ନେଇ ଏଥିରେ ଭାଗ ନେଇଛନ୍ତି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକର ହୋଟେଲ, ଢାବା, ଗ୍ୟାରେଜ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଶିଶୁ ଶ୍ରମର କୁପ୍ରଭାବ ଏବଂ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବ। ବ୍ଲାକ୍ ଡାଇମଣ୍ଡ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟସ୍ତରୀୟ ଉଦ୍ଘାଟନର ସିଧା ପ୍ରସାରଣ ଅବସରରେ 10 ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ଆହୁରି 170 ଜଣଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ସଦସ୍ୟ ପିଛା ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଜିଲ୍ଲାର ପ୍ରାୟ 29,40,000ରୁ ଅଧିକ ପରିବାର ଏହାଦ୍ୱାରା ଉପକୃତ ହେବ। ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା 15-ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ର୍ୟାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ର୍ୟାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ ଶିଶୁମାନଙ୍କର ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ର୍ୟାଲିଟି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ପୁରୁଣା ଅଫିସ୍ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ମାର୍କେଟ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
2: उकरे साथ उराव शादी प्रोसेशन और नेक बजा लगिन कॉन्टेक्ट करू JDM बैंड यानी कि जाय धारा मोनको बैंड के। कॉन्टेक्ट नंबर 7735473207। हजूर हाँ 7735473207 में।
3: नकली ऑफर्स प्रति सावधान।
4: RBI कहे
5: सचेतन हुंतु, सतर्क रुहंतु।
6: आया खुशियों का पैगाम पीएम किसान, पीएम किसान।
7: माननीय प्रधानमंत्री श्री नरेंद्र मोदी 20 जून को हुगली पश्चिम बंगाल से प्रधानमंत्री किसान सम्मान निधि की 23वीं किश्त जारी करेंगे। इसके तहत 9 करोड़ 44 लाख से अधिक किसानों के खातों में 18,880 करोड़ रुपए से अधिक की सम्मान राशि सीधे हस्तांतरित की जाएगी। पीएम किसान की इस किश्त के साथ ही किसानों को हस्तांतरित कुल राशि 4,46,000 करोड़ रुपए से अधिक हो जाएगी, जो करोड़ों किसान परिवारों को आर्थिक संबल प्रदान कर रही है।

ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ଶୁଣିବେ ମହିଳା ଅଗ୍ରଣୀ ଚାଷୀ କମଳା ସିଂଙ୍କ ସହ ବ୍ୟବସାୟିକ ଭିତ୍ତିରେ ଫଳ ଚାଷ ସମ୍ପର୍କରେ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ବୀରେନ୍ଦ୍ର ପ୍ରତାପ ସିଂ ଏବଂ ରବୀନ୍ଦ୍ର କିଷାନ। ଶୁଣିବା କାର୍ଯ୍ୟକ୍ରମ ଖେତ ଖମାର।

0: ଆଜିକାଲି ତ ଦେଖୁଛ ଇଏ ଆମର ଯେନ୍ ଜୈବିକ ହିସାବରେ ଚାଷବାସ ଯେନ୍ଟା ହେଇଥିବାନି ସେ ଚାଷବାସ ର ସ୍ୱାଦ ଟା ଅଲଗା ତ ଅଲଗା
1: ହଇ
0: ବିକ୍ରି ବଟାର ବି ତାର ଦେଖବ
1: ବଢିଆ ହେଇଥିସି
0: ହଇପରେ ହେଇଟା ହେ ଆର ଇ ବଡ଼େ ବଡ଼େ ସହର ମାନେ ଯେନ୍ଟା ଅଛେ ନି ସେନ୍କେ ଯିବ ବୋଲେ ସେନେ ତ ଇ ଯେନ୍ ଫଲ ମୂଲ ଯେନ୍ଟା ଅଛେ ଅଲଗା କଥା ଯାହା ବି ବିକୁଛନ୍ ପନିପରିବା
1: ହଇ
0: ହେଲେ ଯେନ୍ଟା ଯଦି ଭଲ ହିସାବରେ କରା ହେଇଛି ତାକେ ପୁରା ଅଲଗା ସଜେଇକି ରଖିଛନ୍ ଆର ବଡ଼େ ବଡ଼େ ରେଟ୍ ମାନେ ଲେଖି ଦେଇଛନ୍ ପୁରା ଛାପି ଦେଇଛନ୍ ସେଠି
1: ହଇ
0: ବୋଲେ କିନୁ ଥା ଆରୁ ଖାଉ ଥାଉ
1: ହଇ ତ ଆମର ଯେନ୍ ମୁଖିଆ କାମା ଚାଷବାସଟା
0: ହଇ ହଇ
1: ଚାଷବାସଟା ଏଖେନକା ଯେନ୍ତା କରୁଛୁ କାଲ ବି ହେନ୍ତା କର୍ମା ଆରୁ ଆଗାମୀ ପିଢ଼ି ବି ସେ ବାଗିର କର୍ମେ କହିକିରି ଆମେ ଆମର ମାଇଟ ମାକେ ବଞ୍ଚେଇକି ରଖିଥିମା
0: ହଇଗା ହେଲେ କାନ କିଛି ଗୋଟେ କରିପାରବ ଯେ
1: ହଇ
0: ଆର ନି ହେଲେ ବାର ମାସର ଚାଷଟା ଶୁଖୁଆ ପୁଡ଼ାନେ ଗଲା ବାଗିର ଗୋଟେ ଦିନ ଆମେ ଫୁସ କରିଦେମା ନିକେ
1: ହଇ
0: ବୋଲେ ଦିନ ଦୁନିଆ ତ ପଡ଼ିଛେ ଆଗକେ ବି ଦୁନିଆ ବାହାର ଫିର ଆମେ ଇହାଦେନ ଯଦି ସତର୍କ ନି ହେମା କି ଆମେ ନି ସୁଧରାମା ବୋଲେ ପଛର ଲୋକରୁ କାଣା କରବେ
1: ହଇ
0: ସବକେ ପରେ ଆମେ କହୁଛୁ ଇ ଚାଷବାସ କେ ପିଲା ପୁଚକା ମାନେ ଦେଖିଥିମେ ହେଲେ କର୍ମେ
1: ହଇ
0: ହେଲେ ଇ ବାଗିର ଦେଖିଥିମେ ବୋଲେ ସେମାନେ ଫିର କେନ୍ତା କର୍ମେ ଗା
1: ହଇ ଯେନ୍ଟା ଦେଖିଥିମେ ସେ କଥା ହିଁ ତାଙ୍କର ଚଲେଇଥିମେ
0: ହଇ ହେଇ ନେ କଥାଟା ରହିଲା
1: ହଇ ତ ଆମେ ଆମର ମାଇଟ ମା କେନ୍ତା ସୁରକ୍ଷିତ ହେଇକି ରହିବା ତା ଲାଗି ଜୈବିକ ଖତ ବ୍ୟବହାର କର୍ମା ଆରୁ ଜୈବିକ କୀଟନାଶକ ମାନ ବି ବାହାରିଲା ନ ନହେଲେ ବନେଇ ପାର୍ମା ସେଟା କି ଆମର କ୍ଷେତ ବାହାର ନ ବ୍ୟବହାର କର୍ମା ବୋଇଲେ ସେ କଥା ମାନକେ ଦେଖି ଦେଖିକିରି ସେମାନେ ଚାଷବାସ କର୍ମେ ବୋଇଲେ ସବୁ କିଛି ସମାଧାନ ହେଇଯିବା
0: ହଇ ସବୁ କଟକେ କଟ ହେତେ ହେତେ ଯାଉଥିବାନ
1: ହଇ ତ ଦାଦା
0: ହଁ ହଁ
1: ଆମର ଇ ସରକାର
0: ହଁ
1: କେନ୍ଦ୍ର ସରକାର ରଗା
0: ହଇ ହଇ
1: 12 ବର୍ଷ ହେଇଗଲାନ
0: ହଇ
1: ଆରୁ ଏଇ 12 ବର୍ଷ ଭିତରେ ସେ ବନେ କାମ ମାନ ବି କରିଦେଲେନ
0: ହଇ ଗା ହେଟାରୁ କହି ପଡ଼ବା କାଁ
1: ବିଶେଷ କରି ଆମର ଯେନ୍ ଚାଷୀ ଭାଇ ବହିନ ମାନଙ୍କର ଲାଗି ବନେ ରକମର ଯୋଜନା କରାହେଇଛେ ଆରୁ ସେ ଯୋଜନା ମାନକେ ଆମେ ମାନେ ଲାଭ ଉଠେଇ ପାରୁଛୁ
0: ବୋଲେ ଦେଖ ଗା
1: ହଇ
0: ପହିଲା ତ ଆମେ ଚାଷବାସ କର୍ମା ବୋଲେ ବିକ୍ରି ବଟାର କଥା ଆମର ଚାଷୀମାନଙ୍କ ଲାଗି ପଡ଼ୁଛି ଆରୁ ଇନେ ଯେନ୍ ହିସାବରେ ଚାଷବାସ ହେଇଛେ ତୁରାନ ଯଦି ଆମର ଏମ୍ଏସ୍ପି ମାନେ ବସି ଯାଇଛେ
1: ହଇ ହଇ
0: ବୋଲେ ତ ଆମେ ମୁଡ଼ ଛାପିକିରି ବସବାରେ ନ ପୁରା ଉତ୍ସାହ ମନ ହେଇକିରି ଆମକେ ରହିବାର ଅଛି କି ବର୍ଷ ଆମେ କେତେ ଧାନ ବାହାର କରଲି କି କେତେ ଆମର ଇ ଶସ୍ୟ ମାନକେ ବାହାର କରଲି
1: ହଇ
0: ବିକ୍ରି ବଟାର ଝଞ୍ଝଟ ଟାରୁନି
1: ହଇ ତ ସିଧା ଜିମା ଲ୍ୟାମ୍ପ କେ ଓଜନ କରିଦେମା ବୋଲେ ପଇସା ଆକାଉଣ୍ଟ ଆଇବାନ
0: ହଇ ସିଧା ବସିକରି ନା ଆକ୍ତୁରା ପୁରା ହିସାବ କିତାବ ପରି ପକାବ ବୋଲେ ଇଟା ମଜା ଅଛେ ନି କାଁ
1: ହଇ ଦାଦା
0: ବୋଲେ ଇନେ ଝଞ୍ଝଟ ବି ନିନ ଆରୁ ଇ ଲୋକ ମାନଙ୍କ ଚିନ୍ତା ନି ରହିଲା ଏଠି
1: ହଇ ଆରୁ ଆମର ଯେନ୍ ସୂଚନା
0: ହଁ ହଁ
1: ଆମର ଚାଷବାସ ନେ ସୂଚନା ଦରକାର ଆମର ପାଣିପାଗର ସୂଚନା କହ କି ବଜାର ହାଟର ଖବର କହ ଇ ବାଗିର ସବୁ ଯେନ୍ ସୂଚନା ମାନ ରହିଛେ
0: ହଇ ପୁରା ଆମର ତ ସ୍ମାର୍ଟ ଦିନ ଚାଲିଛେ
1: ହଇ
0: ଆର ଆମର ଚାଷୀ ମାନଙ୍କେ ବି ସ୍ମାର୍ଟ କରି ଦେଇଛନ୍ ବୋଲେ ଇ ସବୁ କଥା ତ ଆମେ ଜାଣିପାରୁଛୁ ବୋଇଲେ ଆମକେ ଚାଷ ବାସ କରବାର ବି ସୁବିଧା ହଉଛେ
1: ହଇ ହଇ ହଇ
0: ଆର ଏନ୍ତା ତ ଆମର ଭାରତ ଦେଶ ବି
1: ହଇ
0: ଆଗେ ଯେନ୍ତା ଆମଦାନୀ କରୁଥିଲା ଦୟାଲ ଦୁରା ଠାରୁ ସବୁ କିଛି ନି କାଏଁ ହେଲେ ଯେନ୍ ହିସାବରେ ଆମର ଭାଇ ବହିନ ମାନେ ଆକ୍ତୁରା ଆଗକେ ବଢି ବଢି ବଢି ବଢି ଗଲେନ
1: ହଇ
0: ବୋଲେ ଇ ଦାୟଲ ଦୁଲା ବି ଦେଖବ ଆମକେ ଆରୁ ବାହାରୁ କିଣିନି ପଡ଼ବାର ନ ଆରୁ ବଢିଆ ଇନେ ବି ଆମକେ ଲାଭ ମିଳୁଛେ ଆରୁ ଭଲ ବିକ୍ରି ବଟା ବି ହେଇପାରୁଛେ
1: ହଇ ଆରୁ କେନ୍ତା କରି ଅତକା ଆମର ଚାଷୀ ଭାଇ ବହିନ ମାନେ ଚାଷବାସ କର୍ମେ ତାର ଲାଗି ବି ଯୋଜନା କରାହେଇଛେ ଆରୁ ସେ ଯୋଜନା ମାନକେ ଆମର ଚାଷୀ ଭାଇ ବହିନ ମାନେ ଲାଭ ଉଠାମେ କହିକି ଆମେ ଆଶା ରଖମା
0: ଯେ ଦେଖ ତ ବିର୍ଷୁ
1: ହଇ ଦାଦା
0: ଇ ଯେନ୍ ଚାଷ ବାସ କର୍ମା ଯେନ୍ ହି ପ୍ରକାର ଚାଷ ବାସ କର ବାର ମାସ
1: ହଇ
0: ହେଲେ ଆମର ଲାଗି ମରୁଡ଼ି ହେଉ କି ଆମର ଭଲ ଚାଷ ହେଉ ଆମକେ ଇନେ ବି ଡର ନେଇନ
1: ସତେ ଗା ଇ ଆମର ବୀମା ଲାଗି
0: ହଇ ପରେ
1: ବୀମା ଯଦି କରିଦେମା ବୋଇଲେ ଆମର ମରୁଡ଼ି ଯେନ୍ ହଉଛେ ପ୍ରାକୃତିକ ଦୁର୍ବିପାକ କହ କି ଜଙ୍ଗଲି ଜୀବଜନ୍ତୁ ମାନଙ୍କର ଉପଦ୍ରବ ନେଇକିରି ଆମର ଯେନ୍ ଫସଲ ନଷ୍ଟ ହେଇଯାଉଛେ
0: ହଇ ହଇ
1: ତାର ଭରପାଇଟା ଆମେ ପାଇପାରମା
0: ହେଇଟା ପରେ ଆରୁ ବିର୍ଷୁ
1: ହଁ ଦାଦା
0: ହେ ଯେନ୍ ଆମର ପ୍ରାକୃତିକ କଥା କହୁଥିଲ ଯେ ଚାଷ ବାସ ନେ ଏନ୍ତା କଲେ ବି ତ ପଇସା ପତର ମିଳୁଛେ
1: ହଇ 4000 ଟଙ୍କା
0: ବୋଲେ ଦେଖ ତ ସବୁ ନେ ତ ଆମକେ ସୁବିଧା ମିଳିଲା ଗା
1: ହଇ ହଇ
0: ବୋଲେ ଆମକେ ଚାଷ ବାସ କରବାର ନା ଋଣା କାଟା ଅଛି ସବୁ କିଛି ତ ଆମର ସରକାର ବୋହିକିରି ନେଇଗଲେ ନା ଆମେ ତ ଖାଲି ପୁଲେ ପୁଲେ ଯିମା ଗା
1: ହଇ ବୋଲେ ଇ ବାଗି ସବୁ ଯୋଜନା ଆମର ଚାଷୀ ମାନଙ୍କର ଲାଗି ହଉଥାଉ ଆରୁ ଆମେ ତାର ଲାଭ ଉଠେଇକିରି ଆଗକେ ବଢି ଚାଲମା ଆଉ କେ
0: ନିହାତି ବିର୍ଷୁ ନିହାତି
1: ହଇ ହେଲେ ଦାଦା
0: ହଁ ହଁ
1: ସମିଆ ହେଇ ଆସିଲା ନ ବୈଠକିନ ଚାଷବାସ କଥା ପକାବାର ଲାଗି
0: ହଇଗା ହଇ
1: ବେଲେ ଜଣେ ନାନି ହାତେ ପହଞ୍ଚି ଗଲେ ନ ମୁଇଁ ତାଙ୍କ ସାଙ୍ଗେ କଥାବାର୍ତ୍ତା ହଉଛେ ତମେ ବସିକିରି ଶୁନ
0: ହଁ ବଢିଆ ହେବା
1: ହଇ
2: ତ ଚାଷୀ ଭାଇ ବହିନ ମାନେ ଆଜିକା ଆମର ବୈଠକ ନ ଜଣେ ଅଗ୍ରଣୀ ମହିଳା ଚାଷୀ ଅଛନ୍, ତାଙ୍କର ନାଁ ହଉଛେ କମଲା ସିଂ, ଆର ତାଙ୍କର ଗାଁ ହଉଛେ ବଡ଼ମାରେନ, ଆର ଇଟା ଆମର ଲାଠିଗଡା ବ୍ଲକ ନ ପଡ଼ସି। ତ ନାନୀ ପହିଲା କରି ଆପଣଙ୍କୁ ଜୁହାର ଆର ସ୍ଵାଗତ ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ନ।
3: ଜୁହାର।
2: ତ ଆମର ନାନୀ ବହିନ ମାନେ ଆଜିକାଲି ଦେଖା ଯାଉଛେ ବନେ ରକମର କାମ ମାନ ହାତକେ ନଉଛନ୍, ଆର ବିଶେଷ କରି SHG ଗ୍ରୁପ ବନେଇଛନ୍, ସେଥିଲାଗି ସେମାନେ ଭିନ୍ ଭିନ୍ କାମ କେ ହାତକେ ନେଲେ ନ, ହେଲେ ଫେର ସେମାନେ ନିଜର ଯେନ କୌଡ଼ିକ ବୃତ୍ତି ଯେନ୍ ରହିଛେ ଚାଷ କାମଟା, ଇଟାକେ ବେଶୀ କରି କରବାର ଦେଖାଯାଉଛେ। ତ ଆପଣ ମାନଙ୍କର ଯେନ୍ ଚାଷବାସ ରହିଛେ, ଇ ଚାଷବାସ ଭିତରେ କାଣା କାଣା ସବୁ ଚାଷବାସ ରହିଛେ?
3: ଆମର ଚାଷ ତ କଦଳୀ କରିଛୁ, ଆମ୍ବ ବଗିଚା କରିଛୁ, ଏଇଥିରେ ବହୁତ ଲାଭବାନ ପାଉଛୁ।
2: ବୋଇଲେ ଏଇଟା ଆପଣଙ୍କର ଫଳ ଚାଷ କଥା?
3: ହଁ, ଫଳ ଚାଷ।
2: ଆଉ ଅଲଗା ଚାଷ ଭିତରେ ଖାଲି ଧାନ କରୁଥିବେ କି ସବଜି ପତ୍ର ବି କିଛି କରିଥିସନ?
3: ନା, ଟିକେ ଟିକେ ଖାଇବାର ପାଇଁ ସବଜି ପତ୍ର କରୁଛୁ, ଆଉ ଧାନ ଚାଷଟା କରୁ।
2: ହେଲେ ବିଶେଷ କରି ଆପଣଙ୍କର ଫଳ ଚାଷ ଉପରେ ହିଁ ଜୋର ରହିଛେ?
3: ହଁ, ଫଳ ଚାଷରେ ହିଁ ଜୋର ରହିଛେ।
2: ତ କାଣା କାଣା ସବୁ ଫଳ ଚାଷ ଭିତରେ ଲଗେଇଛନ୍?
3: ଫଳ ଚାଷ ଭିତରେ ଆମେ ଲଗେଇଛୁ କଦଳୀ ଲଗେଇଛୁ, ଆଉ ଆମ ଲଗେଇଛୁ।
2: ଆଉ ଇ ଯେନ୍ କଦେଲ ଯେନ୍ ଚାଷ କରା ହଉଛେ, ଇଟା କେନ୍ ଭେରାଇଟି କଦେଲଟା?
3: ଏଟା G9 ଟା କରିଛୁ, ଆଉ ବଢିଆ ସବୁଦିନ ସେଥିରୁ ଆମେ ଲାଭ ପାଉଛୁ। ଖାନ୍ଦି ତ ଗୋଟେ ନା ଗୋଟେ ସବୁଦିନ ଥାଏ, ଆଉ ସେଥିରେ ଆମେ ଲାଭ ପାଉ।
2: ହେଲେ ଯେନ୍ କଦେଲ ଯେନ୍ G9 ଟା କରିଛନ୍, କେତେ ବର୍ଷ ହେଇଗଲାନ ଆରମ୍ଭ କରିଛନ୍?
3: ଏଟା ଆମେ 5 ବର୍ଷ ହେଇଗଲାନ ଆମେ କରିଛୁ ସେଟା।
2: ହେଲେ ପହିଲା କରି ବିହନଟା କେନୁ ଆଣିଥିଲେ?
3: ପହିଲା କରି ବିହନଟା ତ ଆମେ କିଣି କରି ଆଣିଥିଲୁ।
2: ଆରୁ ସେ ଗଛଟା ଏଖେନ ତ ଗଛେ
3: ଅଛେ? ହଁ।
2: ଆରୁ ଯେନ୍ଟା ନୂଆ ହଉଛେ ତାକେ ନୂଆ ଜାଗା ନ ଲଗେଇକିରି ନୂଆ ଗଛ ବନୁଛେ ହେଟା? ଆଉ
3: ହଁ, ନୂଆ ଜାଗାରେ ଲଗେଇ ଦେଉ, ଆଉ ନୂଆ ଗଛ ବନେ, ଆଉ ନୂଆ ଗଛ ଥିଲେ ହେଲେ ସେଟା ଭଲ କରି ଫଳ ଫଳେ ସେଟା।
2: ହେଲେ ଯେନ୍ ଗଛଟାକେ ଲଗଉଛନ୍, ଖତ ସାର କାଣା ଦଉଛନ୍ ସେନ?
3: ଆମେ ଜୈବିକ ସାର ଦେଉ, ତାପରେ ଆମର ଗାଁ ଗୁଡାରେ ଯେନ୍ ମିଳୁଛି ଖତ, ସେଇ ଖତ ଗୁଡା ଦେଇଦେଉ।
2: ଆରୁ କିଛି ରାସାୟନିକ ସାର ମାନକେ ହେନ କିଛି ଦେଇଥିସନ ଭାଇ?
3: ଜୈବିକ ଦେଉ, ରାସାୟନିକ ନି ଦେଉ। ଜୈବିକ ସାର ଦେଉ, ଆମର ଗୋଟେ ପାଖରେ ହିଁ ବାଡି କରିଛୁ, ତ ସେଇ ବାଡିରେ ହିଁ ଲଗଉ, ବେଳେ ଜୈବିକଟା ହିଁ ଦେଉ, ରାସାୟନିକ ନାଇଁ ଦେଉ।
2: ତ ଏଇ ଯେନ୍ କଦେଲ ଚାଷ ଯେନ୍ ଅଛେ, ଏଇଟା କେତେ ମାସ ଲାଗିଛି ଅମଳ ହେବାର?
3: ଏଟା ତ ଲାଗିଛି ବହୁତ ଦିନ ହିଁ ଲାଗିଛି,
2: ମାନେ ଗଛଟା ବଢବା ଫିର ଫଲ ଦେବା ଫିର ପାଚବା, ମାନେ ଲମ୍ବା ସମୟ ଫସଲଟା ଏଇଟା। ଆରୁ ଯେତେଖଣ୍ଡ ଖାନ୍ଦି ଆସବା କି ଫଲ ଆରମ୍ଭ ହେବା ସେ ସମୟରେ କାଣା ସବୁ ଯତ୍ନ ପାତନ କରିଥିସନ?
3: ହଁ, ସେ ସମୟରେ ଗୋଟେ ପୋକ ଅଛି ଯେ ସେଟା ପୁରା କଦଳ କେ କଡା କଡା କରିଦିଏ, ପୁରା ଛୋଟ ବେଡ଼ସୁ ସେଟା ଫଳି କାରମ ହେଲା ହେଇ ବେଡ଼ସୁ ପୁରା ତାକେ ସେ ପୋକ ଗୁଡା ଖାଇ ଦିଅନ, କଡା କରିଦିଅନ ପୁରା। ହେଲେ ସେଟା ଲାଗି ଗୋଟେ ମାନେ ମେଡିସିନ ଦେବାକେ ପଡେ, ତାର ମେଡିସିନ ର ନାଁ ତା ତ ନି ଜାଣି, କିନ୍ତୁ ସେଟା ସେ ପୋକ ମରା ହେଟା ହିଁ ଆମେ ଦେଉ।
2: ଆରୁ ଯଦି ଦାଗ ଲାଗିଯିବା ବୋଲେ ତାର ଡିମାଣ୍ଡ ଟା କମିଯିବା ଫଲ ର?
3: ହଁ, ଡିମାଣ୍ଡ ଟା କମିଯାଏ, ସେଥିଲାଗି ସେଟା ମାନେ ପୋକ ମରା ସେଇ ଔଷଧ ଆମେ ଥରେ ଦୁଇ ଥର ମାରିଦେଲେ ସେଟା ଭଲ ଆସିଯାଏ।
2: ଆରୁ ଗଛ କେ ହେନ୍ତା କିଛି ରୋଗ ଧରିଛି ଭାଇ, ପତର ମୁଡି ହେଇଯିବାର କି ପତର ଜଳି ଯିବାର ହେନ୍ତା କିଛି
3: ରୋଗ? ଟା ତ ପୁରା ଯୋଉ ଗଛଟା ପୋକ ଲାଗେ ସେଟା ପୁରା ସେଥିରୁ ଖାନ୍ଦି ହିଁ ବାହାରବା, ସେଟା ତ ପତର ଗୁଡା କେମିତି ଗୋଟେ ଦିଶବା ଧଳା ଧଳା ହେଇଯିବା, ସେଠୁ ସବୁ ନୂଆ ପତର ନାଇଁ ବାହାରେ, ସେଟା ଜାଣିପାରିଲେ ଆମେ ସେଟା ଗଛଟା କାଟି ଦଉ।
2: ମାନେ ଗୋଟେ ଗଛରୁ ରୋଗଟା ଆର ଗଛ କେ ଡେଇଁ ନେଇ ପାରୁଛି?
3: ହଁ, ସେଟା ଡେଇଁ ନେଇ ପାରୁଛି, ଆଉ ସେଟା ପୁରା କାଟି ଦଉ, ତ ସେଥିରୁ ତ ଆଉ ଫଳ ବି ନେଇ ପଡେ।
2: ତ ଏଇଟା ତ ରହିଲା ଆପଣଙ୍କର କଦେଲ ଚାଷ କଥା। ହେଲେ ଆମ ବି ଲଗେଇଛନ୍?
3: ଆମ ବି ଲଗେଇଛୁ।
2: ହେଲେ ଆମ ତ ପାଚବାର ଆରମ୍ଭ ହେଇଯାଇଥିବା ନ, ବିକା ଭଞ୍ଜା ଚାଲିଛେ କି କେନ୍ତା କାଣା?
3: ଆମ ତ ଏବେ ବିକା ବିକି ଚାଲିଛେ ଡେଲି।
2: ହେଲେ କେନ୍ କେନ୍ ଭେରାଇଟିର ଆମ ମାନକେ ଲଗେଇଛନ୍?
3: ଆମ ଆମେ ଲଗେଇଛୁ, ଲେଙ୍ଗଡା ଲଗେଇଛୁ, ସିନ୍ଦରି ଅଛେ, ମଲ୍ଲିକା ଅଛେ, ଆମ୍ରପଲ୍ଲି ଆଉ ଦଶରି, ମାନେ ସବୁ ଗୁଡା ମିକ୍ସ ମିକ୍ସ ଲଗେଇ ଦେଇଛୁ, ସବୁ ଭେରାଇଟି ଅଛି।
2: ହଇ, ହେଲେ ଇ ଆମ ଚାଷଟାକେ କେବେନୁ ଆରମ୍ଭ କଲେ? ନହେଲେ
3: ଆମ ଚାଷ ତ ହେଇଗଲା 20 ବର୍ଷ ଖଣ୍ଡେ ହେଇଗଲା ଆମେ ଲଗେଇଛୁ, ତାପରେ ତ ଏବେ ଫଳ ଆରମ୍ଭ ହେଇଛି, ସେଟା ଅମଳ ଦେଉଛି ଆମକେ।
2: ହଇ ହଇ, ହେଲେ ଯେତେଖଣ୍ଡେ ଚାରାଟା ଆଣବେ ହେଟା ତ ଛୋଟ ଥିସି, ତ ପହିଲା କରି ଅମଳ କେତେ ବରଷ ପଛେ ଏଇଟା ଆସିଥିସି?
3: ଏଟା 5 ବର୍ଷ ପରେ ମାନେ ଟିକେ ବଡ଼ କରି ନେଲୁ, ଆଉ ତାକେ ଫଳ ଧରାଲୁ, ମାନେ ସେଟା ତ କଲମି ଗଛ, ସେଟା ତ ବର୍ଷେରେ ହିଁ ସେଟା ଫଳିଯାଏ, ହେଲେ ଫଳଟା ତାର ବଉଡ଼ ଗୁଡା ଆମେ ଝଡ଼େଇ ଝଡ଼େଇ ଝଡ଼େଇ ଝଡ଼େଇ ଝଡ଼େଇ ଦେଲୁ, ତାପରେ 5 ବର୍ଷ 6 ବର୍ଷ ଗଲା ଟିକେ ଗ୍ରୋଥ ହେଲା ଗଛଟା, ସେତେବେଳେ ଆମେ ସେଟା ଫଳ ଆରମ୍ଭ କଲୁ ଆଉ ସେଟା ବଢିଆ ଏବେ ଦେଉଛି।
2: ହଇ ହଇ ହେଲେ ଗଛ ତ ଲଗେଇ ଦେଲେ ନିହାତି ତାର ଯତ୍ନ ପାତନ କରିକି ଲାଗବା, ତ କାଁ ସବୁ ଯତ୍ନ ପରିଥିସନ ଇ ଆମ ଗଛ ଲାଗି?
3: ଯତ୍ନ ତ କାଏଁ ଫାର୍ଷ୍ଟରେ ତ ଲଗେଇ ଦେଲୁ, ତାପରେ ତ ବହୁତ ଖରା ଦିଏ, ଖରା ଦିନରେ ସେଟା ଛୋଟ ବେଳେ ପାଣି ଟିକେ ନି ଦେଲେ ସେଟା ମରିଯାଏ, ହେଲେ ଟିକେ ଟିକେ ପାଣି ଦେଇ ଦେଉ, ଖରା ବହୁତ କରେ ସେତିକି ବେଳେ, ଆଉ ଟିକେ ଛୋଟ ବେଳେ ଟିକେ ଜୈବିକ ସାର ଗୁଡା କି ଏମିତି ରାସାୟନିକ ସାର ଗୁଡା ଟିକେ ଟିକେ ଦେଇ ଦେଉ ନିହା ବଢ଼ବାର ଯାଏ, ତାପରେ ଏବେ ଆଉ କିଛି ଦେବାର ନେବାର କିଛି ନାହିଁ, ସେ ତ ନିଜେ ଫଳ ଦେଉଛେ, ଆଉ ଟିକେ ଇଏ ଦେଉ ବଉଳ ହେବାର ବେଳେ
2: ଝଡି ନେଇଯିବା କହିକିରି,
3: ଝଡି ନେଇଯିବା କହିକରି ଆମେ ସେଇ ଏଗ୍ରି ଉମିକ ଦେଉ, ତାପରେ ଏଗ୍ରି ମସ୍, ତାପରେ ଏଇଟି ଟୁ ଏଇଗୁଡା ଟିକେ ସ୍ପ୍ରେ କରିଦେଉ।
2: ଆରୁ ପାନ ବି ହେନ୍ତା କିଛି ସ୍ପ୍ରେ କରି ପଡ଼ସି ଭେଲ ଯେତେଖନେ ବଉଳ ହେଇଥିସି?
3: ହଁ ଜୋରସୋର ବଉଳ ହେଇଥାଏ ବେଳେ ମାନେ ଇଏ ପାଣି ନାଇଁ ଆସେ ନା, ସେତିକି ବେଳେ ଟିକେ ଟିକେ ସ୍ପ୍ରେ ବି କରିଦେଉ ପାଣି ଗୁଡା।
2: ହଇ ହଇ ହେଲେ ଏଇ ଯେନ୍ ପାନ ସ୍ପ୍ରେ କରବାର ମୁଖ୍ୟ ଉଦ୍ଦେଶ୍ୟ କଣ?
3: ସେଟା ଧୋଇ ହେଇ ଗଲେ ହେଲେ ସେଟା ଭଲ ହୁଏ,
2: ବଡଟା ପାନ ରେ ଧୋଇ ହେବା ହେଲେ ଭଲ ଫଳ ଦେଇଥିସି।
3: ହଁ ଭଲ ଫଳ ହୁଏ ସେଟା।
2: ହେଲେ ଏତେ ଏତେ ଗଛ ଲଗେଇଛନ୍, ସ୍ପ୍ରେ କରବାର ସୁବିଧା କଣ କରିଛନ୍?
3: ଆମେ ତ ସେଇ ସ୍ପ୍ରେ ମେସିନ ରେ ହିଁ କରିଦେଉ, ଆଜି ଚାରିଟା ଆଜି ପାଞ୍ଚଟା ଏମିତି ଗଛ ଗୁଡା କମ କମ କରି କରି ସେଇ ସ୍ପ୍ରେ ମେସିନ ରେ ହିଁ ସ୍ପ୍ରେ କରୁ।
2: ହେଲେ ଆମ ତ ଫଳବା, ହେଲେ ଆମ ଫଳିଲା ପରେ ବି କିଛି ଅସୁବିଧା ହେନ୍ତା ହେଇଥିସି ଭାଇ?
3: ନା କିଛି ହେନ୍ତା ତ ନାଇଁ ଦେଖି, ଗଛ ଫଳିଲା ବେଳେ ତାର ତ କିଛି ଅସୁବିଧା ନାଇଁ ହେଇ, ଫଳିଲା ମାନେ ତ ଟାଇମ ହେଲା ହେଲେ ତାକେ ବଜାର ନେଉ ବିକୁ।
2: ହେଲେ ଗୋଟେ ଗୋଟେ ଗଛ ଲଗଭଗ କେତେ ଫଳି ଯାଉଛେ?
3: ଗୋଟେ ଗୋଟେ ଗଛ ରେ ତ ହଁ ଅନମାନିକ 2 କ୍ୱିଣ୍ଟାଲ 4 କ୍ୱିଣ୍ଟାଲ ହେଉଛେ, ବଡ ବଡ ଗଛ ନାହିଁ ତ ସେଇ ଲାଗି ଏତିକି ହେଇଯିସି।
2: ଆଉ ବିକା ଭଞ୍ଜା ତ ଆରମ୍ଭ କରିଦେଲେ ନ, ହେଲେ ବିକା ଭଞ୍ଜା କରବା ଲାଗି କେନ୍ ବଜାର ମାନକେ ନେଇଥିସନ?
3: ଆମେ ସିଭିଲ ଟାଉନ ରେ ଗୋଟେ ବଜାର ଅଛେ, ଇଏ କୃଷି ବଜାର ସେଠି ନେଇ ଯାଏ, ତାପରେ ଏପଟେ ଡେଲି ମାର୍କେଟ ପାନପୋଷ ସେଠି ନେଇ ଯାଏ, ସେଇଥିରେ ତ 2ଟା ବଜାର ଦେଖି କରି ତ ରୋଜ ଦିନ ଡେଲି ମାର୍କେଟ ନେଲେ ତ ସେଠି ବିକ୍ରି ହେଇଯାଏ।
2: ଆଉ ଯେନ୍ ବେପାରୀ ମାନଙ୍କର ଆମ ଆଉ ଆମର ଗାଁ ଘରେ ଆମର ଚାଷୀ ଭାଇ ଭଉଣୀ ମାନେ ବିକିବା ଲାଗି ନେଇଥିସନ, ବେଶୀ କରି ଚାହିଦା ଆମର ରହିଛେ ଗାଁ ଘର ଲୋକମାନଙ୍କର ଉପରେ, ଆଉ ଭଲ ବି ଥିସି, ହେଟା ଔଷଧ ପତର ଦିଆ ନେଇ ହେଇଥିସି ହେନ, ଆଉ କୀଟନାଶକ ମାନକେ ବି ନେଇ ଦେଇଥିସନ, ତ ତାର ଡିମାଣ୍ଡ ସବୁବେଳେ ରହିଛେ ଆମର ଗାଁ ଘର ଯେତେ ବି ଚାଷବାସ ରହିଛେ, ସବଜି ପତର ହଉ କି ଫଲ ଚାଷ ହଉ
3: ବଢିଆ ବିକ୍ରି ହୁଏ। ଆମେ ଯେତିକି ବେଳେ ପହଞ୍ଚି ଗଲୁ ମାନେ ଲୋକ ପୁରା ଆମର ପାଖେ ଜମା ହେଇଯାନ, କିଏ 5 କେଜି କେମିତି ନେଇ ଯାଆନ୍ ଯେ ପୁରା ସାଙ୍ଗେ ସାଙ୍ଗ ସରି ଯାଏ।
2: ହଇ ହଇ ତ ଇ ଯେନ୍ ଫଲ ଚାଷ ଆପଣ ମାନେ କରୁଛନ୍, ଇ ଯେନ୍ ଫଲ ଚାଷ କରବାର ଯେନ୍ କଥାଟା ରହିଛେ, ସବଜି ପତର ବି ତ ଚାଷ କଲେ ଆମର ଲାଭବାନ ହେଇପାରମା, ହେଲେ ଫଲ ଚାଷ କେ କାଁଥିର ଲାଗି ବାଛିଲେ?
3: ଫଲ ଚାଷ ଟା କାଁଥିର ଲାଗି ବାଛିଲୁ, ସେଟା ମାନେ ଥରେ ଖାଲି ତାକୁ ଇଏ କରି ପଡେ
2: ଜଗାଲା ସମୟରେ ଯାହା ଦରକାର ଟିକେ,
3: ତାପରେ ଆଉ ବାକି ଟାଇମରେ କିଛି ନାହିଁ, ସେମିତି ଥାଏ ବର୍ଷରେ ଥରେ ସେଟା ଲାଭ ଦିଏ,
2: ମାନେ ନିହାତି କିଛି ନା କିଛି ଫଳବା ଆର ସେଟାକେ ବିକା ପଞ୍ଜା କରିକିରି ଆମର ଇନକମ ହେଇପାରବା। ହେଲେ ଏଇ ଯେନ୍ ଆମ ଗଛ ଲଗେଇଛନ୍, ସେ ଆମ ଗଛ ତଲେ ହେନ୍ତା କିଛି ଲଗେଇଛନ୍, ହଲଦୀ ହେଲା କି ଅଦା ହେଲା, ଇ ଅନ୍ତ ଚାଷ ମାନକେ କରିଥିସନ ହେନ?
3: ହଁ ହଲଦୀ ଲଗେଇଛୁ,
2: ମାନେ ଗୋଟେ ଜାଗା ନ 2ଟା ଫସଲ କରିପାରୁଛନ୍ ଆରାମରେ?
3: ହଁ ଗୋଟେ ଜାଗା ନ 2ଟା ଫସଲ କରିପାରୁଛୁ।
2: ହେଲେ ହଲଦୀ ଯେତେ ଜାଗା ନ ଆମ ଅଛେ ସବୁ ଜାଗା ଲଗେଇଥିସନ କି କିଛି ଅଲଗା ବି ଅଛେ ଚାଷ ହେନ କରିଥିସନ ସେ ଭିତରେ?
3: ନାଇଁ ଖାଲି ହଲଦୀ ଖାଲି ଲଗେଇଛୁ, ଆଉ କିଛି ନେଇ ଲଗେଇ ସେଠି, ଆଉ ଏ ବର୍ଷ ଟିକେ ଅଦା ଲଗାମା କହି କରି ଭାବିଛୁ, ଆଉ ଲଗାମା ଟିକେ ଅଦା ଏ ବର୍ଷ ନିହା ଲଗାଉ।
2: ହଇ ହଇ ହଇ ତ ଇହାଦେ ତ ଆମର ଖରିଫ ଋତୁ ପହଞ୍ଚି ଆସିଲାନ କହିଲେ ଚଲବା, ତ ଇ ଖରିଫ ଋତୁ ଲାଗି ଧାନ କାଣା କାଣା ସବୁ ଲଗାମେ କହିକିରି ମନକେ ରଖିଛନ୍?
3: ଆମେ ଧାନରେ ତ ସେଇ ସ୍ୱର୍ଣ୍ଣ, ସ୍ୱର୍ଣ୍ଣରେ ବହୁତ ଆମଦାନୀ ହୁଏ।
2: ଖାଲି ଗୁଟେ କରବେ କି ଆହୁରି କିଛି ମିଶେଇକିରି ହେନ କରବେ?
3: 1001 ସେଟା ଲଗାଉ।
2: ଆଉ ଇ ବଛର ତ ପ୍ରାୟ ସବୁଦିନ ବର୍ଷା ହଉଛେ କହିଲେ ଚଲବା, ହେଲେ କ୍ଷେତ ମାନକେ ପୁରା ପ୍ରସ୍ତୁତ କରିଦେଇଛନ୍ କି ନିହା କର?
3: ସବୁ ରେଡି ହେଇଛେ କ୍ଷେତ ଗୁଡା,
2: ହେଲେ ସମୟ ଆସିଲେ ତାର ପଲ୍ହା ପକେଇକିରି ରେଡି କରବାର ଅଛେ।
3: ହଁ ସମୟ ଆସିଲେ ପଲ୍ହା ପକାମା ଆଉ ଇଏ କରମା।
2: ହେଲେ ଧାନ ବିହନ ମାନକେ ଆଣି ସାରିଲେ ନ ଭାଇ?
3: ଆଣି ସାରିଛୁ, ସବୁ ରେଡି ହେଇଛେ।
2: ହେଲେ ଧାନ ବିହନ ମାନକେ କେନୁ ଲେମ୍ପ ଆନିଥିସନ୍ କି କେନୁ ଆନସନ୍?
3: ଲେମ୍ପ ରୁ ହିଁ ଆନୁ।
2: ତ ଆଉ କାଣା ସବୁ ଚାଷ କରବା ଲାଗି ଯୋଜନା ରଖିଛନ୍ତି ଖରିଫ ଚାଷ ନ ଧାନ ଛାଡିକିରି ସବଜି ପତର ଭିତରେ?
3: ସବଜି ପତର ଭିତରେ ତ କିଛି ନାହିଁ, ଟିକେ ଟିକେ ବାଇଗଣ ଖାଲି, ଆଉ କିଛି ନାହିଁ। ଆଉ କୁନ୍ଦୁରୁ ଟିକେ ଲଗେଇଛୁ, କୁନ୍ଦୁରୁରେ ବହୁତ ଲାଭ ହୁଏ, ସେଟା ତ ଥରେ ଲଗେଇ ଦେଲେ ସେଟା।

0: ପରିବା ପଡେ ବେଳେ କୁନ୍ଦୁରୁ ଆଉ ବାଇଗଣ।
1: ହେଲେ ତ କୁନ୍ଦୁରୁ ତ ଇହାଦେ ବି ବାହାରୁଥିବାନ?
0: ହଁ,
1: ଆଉ କେତେ ଦିନ ତକ ଚାଲବା ଏଇ କୁନ୍ଦୁରୁ ଯୋଉ ଅମରଟା?
0: ପୁରା କେବେ ବି ସେଟା ଇଏ ହୁଏନି, ସବୁଦିନ ଥରେ ଲଗେଇ ଦେଲା ମାତ୍ରେ କେ ସେ ଚାଲିଲା ତ ଚାଲିଲା ଚାଲିଲା ପୁରା। ବର୍ଷା ଦିନରେ ବି ସେଟା ଫଳେ, ଟିକେ କମ ହୁଏ, ଔଷଧ ମାରିଦେଲେ ଫଳେ।
1: ଆରୁ ଆମର ଚାଷ କରବାର ଲାଗି ଯେନ୍ ମୂଲିଆ ଦରକାର, ଇଟା ତ ବହୁତ ସମସ୍ୟା ଦେଖାଯାଉଛେ। ସେଥିଲାଗି ଯେନ୍ ଜିନିଷଟା ସୁବିଧା ହେଇପାରୁଛେ ସେ ବାକି ଚାଷ ମାନକେ ଆପଣ ମାନେ କରୁଛନ୍। ପହିଲା ତ ଇ ଯେନ୍ ଫଲ ଚାଷ, ଫଲ ଚାଷ ନେ ଆମର ବେଶୀ ମେହନତ ବି ନାଇଁ ଲାଗେ, କି ମୂଲିଆ ମାନଙ୍କର ସମସ୍ୟା ବି ସେନ ଦରକାର ନାଇଁ ହୁଏ। ଆରୁ ଇ କୁନ୍ଦୁରୁ ଚାଷ ଇଟା ବି ତ ଥରେ ଲଗେଇ ଦେଲେ ସେଟା ଫଳୁଥିବା, ଖାଲି ବିକା ବିକା କରବାର ଲାଗି ନିଜକେ ହଇରାଣ ହେଇ ପଡୁଛେ। ଆଉ ମୂଲିଆ ସମସ୍ୟା ତ ନିହାତି ଥିବା ହିଁ ଥିବା।
0: ହଁ, ମୂଲିଆ ସମସ୍ୟା ସେଟା ତ ଅଛି।
1: ହେଲେ କେନ୍ତା କାଣା କରିଥିସ? ଯେତେ ଖଣ୍ଡେ ଧାନ ଲଗାଲଗି କରବେ କି ଯେନ୍ ଅଲଗା ବି କିଛି ଚାଷ କାମ ରହିଛେ, ସେ ସମୟଟି କାଣା କରିଥିସନ୍?
0: ଏମିତି ମିଳିମିଶି କରି ଗ୍ରୁପ ଗ୍ରୁପ ହୋଇକରି ଅଛୁ ସମସ୍ତେ ଗାଁରେ। ଆଜି ଆମ ଟାକଲୁ, ହେଲେ କାଲି ତାଙ୍କ ଟାକଲୁ, ଏମିତି ମିଶି କରି ଅଛୁ ଯେ ସେଇଥିରେ ବାହାରି ଯାଏ।
1: ହଇ ହଇ,
0: ଆମେ ଏମିତି 10 ଜଣ ପରି ମିଶି ଦେଇଛୁ, ହେଲେ ଆଜି ଆମଟା ହେଲେ କାଲି ତାଙ୍କଟା, ଯେନ୍ କାମଟା ଦିଶିଲା ସେଇଟା କରି ପକଉ।
1: ହଇ ହଇ ହଇ, ତ ନାନି ଆଜିକା ଆମର ବୈଠକି ନ ଆସିଲେ, ଆରୁ ନିଜର ଚାଷବାସ ବିଷୟରେ ଏତେ ସବୁ କଥା ମାନକେ କହିଲେ, ଏଥିର ଲାଗି ଆପଣଙ୍କେ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର
2: ବିର୍ସୁ।
3: ହଁ ଦାଦା,
2: ନାନି ଆକର କଥା ବଢିଆ ଲାଗଲା ଗା।
3: କେନ୍ତା କରି ନାଇଁ ଲାଗବା ଯେ ଇ ନାନି ଆମର ଫଲ ଚାଷ କରିଛନ୍। ଆରେ ଇ ଫଲ ଚାଷଟା ଗୋଟେ ବଢିଆ ଚାଷ ହେ,
2: ହେଇଟା ପରେ
3: ମେହନତ କମ ଲାଭ ଅଧିକା,
2: ହେଇଟା ସବୁ ବରଷ ବରଷ ଥୋଡ଼ି ନା ତାକେ କରି ପଡୁଛେ ନି କାଏଁ।
3: ହଇ,
2: ଟିକେ ଦେଖଭାଲ କରବାର ଅଛି।
3: ହଇ ହଇ,
2: ତାପରେ ତ ମଜା ହିଁ ମଜା।
3: ହଇ ହେଲେ ଦାଦା।
2: ହଁ ବିର୍ସୁ,
3: ଏତେ ବଢିଆ ବଢିଆ କଥା ମାନକେ ବୈଠକି ନ ପକାଲା।
2: ହଁ ହଁ,
3: ପଦେ ଅଧେ ଗୀତ ଯଦି ହେଇଯିବା ବୋଇଲେ ଆହୁରି ବଢିଆ ଲାଗବା।
2: ଏ ବୁଆ, ଇଟା ବି ପଚରାବାର କଥା ଆଜ୍ଞା,
3: ବେଲେ ଡେରି ନି କରୁ, ଶୁନୁ ଗୀତ ପଦେ ଅଧେ।
2: ହଇ ହଇ, ଚାଲ ଶୁନୁ।

0: ବିରସୁ।
1: ହଁ ଦାଦା।
0: ଦେଖ ଗା ଦେଖ, ଆରୁ ପଦ କେତେବେଳେ ହେଇତା ବେଲେ ବଢିଆ ହେତା ନ।
1: ନେଇ ଗା ସମିଆ ହେଇ ଆସିଲାନ ସୂଚନା ମାନକେ ଦେବାର ଲାଗି। ବେଲେ ପହିଲା କରି ଯୋଉ ବଜାର ହାଟ ମାନକେ କେନ୍ତା କାଣା ଦରଦାମ ରହିଥିଲା ସେ କଥାକେ ଜଣେଇ ଦଉ।
0: ହଇ ହଇ ବୋଇଲେ ଏନ୍ତା ଦେଖମା ବୋଇଲେ ଆମର ରାଉରକେଲା ଆଖର ପାଖର ବଜାରର ହାଲଚାଲ ବିଷୟରେ ଜାଣିନୁ ନି କାଏଁ।
1: ହଇ ହଇ
0: ବୋଇଲେ ଇନେ ରହିଥିଲା ଆଜିର୍କା ଆଲୁ କିଲୋ ପିଛା 20 ଟଙ୍କା, ପିଆଜ 25 ଟଙ୍କା, ଅଦା 80 ନୁ 100 ଟଙ୍କା, ଲେସୁନ 150 ନୁ 160 ଟଙ୍କା। ଆର ସେ ବାଗିରେ ଦେଖମା ବୋଇଲେ ବିଲାତି 40 ନୁ 50 ଟଙ୍କା, ବାଇଗନ 30 ନୁ 40 ଟଙ୍କା, ଭେଣ୍ଡି 20 ନୁ 25 ଟଙ୍କା, ବରବଟି 40 ଟଙ୍କା, ଲାଉ ଗୁଟାକେ 15 ନୁ 20 ଟଙ୍କା, ଜହ୍ନି 30 ନୁ 40 ଟଙ୍କା, କାକେର 20 ନୁ 30 ଟଙ୍କା, କଚା କଦେଲ 40 ନୁ 50 ଟଙ୍କା, କରଲା 40 ଟଙ୍କା, ବନ୍ଧାକୋବି 20 ନୁ 30 ଟଙ୍କା, ବୋଇଲେ ଫୁଲକୋବି 40 ଟଙ୍କା, ମାଖନ 20 ନୁ 30 ଟଙ୍କା, ସାରୁ 50 ଟଙ୍କା, ଗାଜର 40 ନୁ 50 ଟଙ୍କା, ବିଟ 40 ନୁ 50 ଟଙ୍କା, ପୁଟଲ 40 ଟଙ୍କା, ବୋଇଲେ କଞ୍ଚା ମିର୍ଚା ରହିଥିଲା 80 ଟଙ୍କା।
1: ହଇ ହଇ ହେଲେ ପାନ ପାଗର ସୂଚନା ବି ଜଣେଇ ଦଉ।
0: ହଇ ବେଶୁ ହଇ
1: ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଠାନୁ ଯେନ୍ ସୂଚନା ମିଳିଛେ ସେ ହିସାବ ନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 8 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଲୁଆ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 7 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରା ଯଦି ଦେଖମା ସବୁନୁ ଏତକା 36 ଡିଗ୍ରୀ, ଆରୁ ସବୁନୁ କମ 26 ଡିଗ୍ରୀ ସେଲସିୟସ ରହିପାରେ। ହେନ୍ତାନ ଆଦ୍ରତାଟା ସବୁନୁ ଏତକା 68%, ଆରୁ ସବୁନୁ କମ 31% ରହିବା ବୋଲିକିରି ସୂଚନାଟା ରହିଛେ।
0: ବୋଇଲେ ବିରସୁ
1: ହଁ ଦାଦା,
0: ଇ ସବୁ କଥା ତ ରହିଲା ଇନେ।
1: ହଇ ହଇ
0: ହେ ଦେଖ ଗା ଦେଖ, ସମୟ ତ ହେଇ ଆସିଲା ନା ଆମର ବୈଠକି ସରାବାର।
1: ହଇ ତ ଆମର ଚାଷୀ ଭାଇ ଭଉଣୀ ମାନକେ ଆମର ଠିକନାଟା ଜଣେଇ ଦେମା।
0: ନିହାତି ନିହାତି,
1: ଯେନ୍ ଠିକନାକେ ପାଇକିରି ଆମର ଏଇ କାର୍ଯ୍ୟକ୍ରମ ବିଷୟ ନ ମତାମତ ଲେଖିପାରମେ, ଆରୁ କାଣା ସବୁ ଇ ବଛର କରୁଛନ୍ ଖରିଫ ଚାଷ ନ ସେ କଥା ମାନକେ ବି ଲେଖିକିରି ଇ ଠିକନାଥି ଚିଠି ଲେଖମେ।
0: ବୋଇଲେ ଆମକେ ଚିଠି ଲେଖିବା ଠିକଣା ହେଉଛେ କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
1: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ବୋଇଲେ ଚାଷୀ ଭାଇ ଭଉଣୀ ମାନେ ଆଜିର ବୈଠକିନୁ ଆମର ବିରସୁ ଭାଇକେ ଆର ଇ ଶୁକ୍ର ଦଦାକେ ବିଦାୟ ଦଉନ୍।
1: ଜୁହାର।

ଶୁଣିଲେ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ବୀରେନ୍ଦ୍ର ପ୍ରତାପ ସିଂ ଓ ରବୀନ୍ଦ୍ର କିଷାନ। ଆକାଶବାଣୀ ରାଉରକେଲା ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ଅସଲି ନକଲି ଫିଲ୍ମର ଏ ସୁନ୍ଦର ଗୀତ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ସଙ୍ଗୀତ ସଂଯୋଜନା ଶଙ୍କର ଜୟକିଶନ, ରଚନା ହସରତ ଜୟପୁରୀ।

ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ବଞ୍ଜାରନ୍ ଫିଲ୍ମରୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ମହମ୍ମଦ ଅଜିଜ୍, ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ରଚନା ଆନନ୍ଦ ବକ୍ସି।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ଚୋର ଅର୍ ଚାନ୍ଦ ଫିଲ୍ମରୁ। କଣ୍ଠଦାନ କରିଥିଲେ ଅନୁରାଧା ପୋଡ଼ୱାଲ ଏବଂ ଏସ୍ପି ବାଲା ସୁବ୍ରମଣ୍ୟମ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏହି ସୂଚନା।

0: ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ଜିନା ତେରି ଗଲି ମେ ଫିଲ୍ମରୁ। ଗାଇଥିଲେ କୁମାର ସାନୁ ଏବଂ ଅନୁରାଧା ଫୁଟବଲ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: नकली ऑफर्स प्रति सावधान।
2: आरबीआई कहे
3: सचेतन हुंतु सतर्क रुहंतु।
0: वर्तमान सुनिबा काला बाजार फिल्म रो ए सुंदर गीत गाइछंती मोहम्मद रफी। संगीत संयोजना एसडी बर्मन। रचना शैलेंद्रा।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ମେ ତେରା ଆଶିକ ଫିଲ୍ମରୁ। କଣ୍ଠଦାନ କରିଥିଲେ ଅନୁରାଧା ପୌଡ଼ୱାଲ ଏବଂ ବବ୍ଲୁ ମେହେତା। କାର୍ଯ୍ୟକ୍ରମ ଶେଷରେ ଶୁଣିବା ସିନେ ସଙ୍ଗୀତ। କାର୍ଯ୍ୟକ୍ରମ ଶେଷ ଗୀତ ତିସ୍ରୀ କସମ ଫିଲ୍ମରୁ ଗାଇଛନ୍ତି ଆଶା ଭୋସଲେ। ଏ ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ଶଙ୍କର ଜୟକିଶନ, ରଚନା ଶୈଳେନ୍ଦ୍ର।

ଶ୍ରୋତାବନ୍ଧୁ ଗୀତ ଓ ଗଜଲ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଗଜଲଟି ଶୁଣୁଥିଲେ ଗଜଲ ଗାୟକ ଗୁଲାମ ଅଲ୍ଲୀଙ୍କ କଣ୍ଠରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶେଷରେ ଶୁଣିବା ଆଉ ଏକ ଗଜଲ ଗାୟକ ସଲମା ଆଗାଙ୍କ କଣ୍ଠରେ।

ଶେଷ ଗୀତ ଓ ଗଜଲ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏହି ବିରତି।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଉସ୍ତାଦ ବିସ୍ମିଲ୍ଲା ଖାଁ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସେହନାଇ ବାଦନ ରାଗ ବିହାଗ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।